ଆକାଶବାଣୀ ରାଉରକେଲା, ଆଜି ମଙ୍ଗଳବାର, ଆଷାଢ଼ 4, 1948 ଶତାବ୍ଦ, 2026 ମସିହା ଜୁନ୍ ମାସ 23 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ଶ୍ରୋତାବନ୍ଧୁ ଶୁଣିଲେ ମିନତୀ ଭଞ୍ଜ ମହାପାତ୍ରଙ୍କ କଣ୍ଠରେ ଏହି ଭକ୍ତିଭରା ଭଜନଟିକୁ ରଘୁନାଥ ରାଉତଙ୍କ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରେ ପାରମ୍ପରିକ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କେତୋଟି ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ଅଞ୍ଜଳି ରାୟଙ୍କ କଣ୍ଠରେ ପାରମ୍ପରିକ ରଚନାରୁ।

ଶ୍ରୋତାବନ୍ଧୁ ଶୁଣିଲେ ନବକିଶୋର ମିଶ୍ରଙ୍କ କଣ୍ଠରେ ଏ ଭକ୍ତିଭରା ଭଜନଟିକୁ ପାରମ୍ପରିକ ରଚନାରୁ। ଏ ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଟରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଶ୍ରୀ ରାମଚରିତ ମାନସର 203 ଅଧ୍ୟାୟ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀରାମଚରିତ ମାନସର 203ତମ ଅଧ୍ୟାୟ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। କିଛି ସମୟ ମଧ୍ୟରେ ସମ୍ବଲପୁର କେନ୍ଦ୍ରରୁ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10 ନୂତନ ଓଡ୍ରାପ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାର ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ

0: ଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟଲା ପଞ୍ଚାୟତର ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ ଭୋକ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ, ଡାକ୍ତର ରବି ରଞ୍ଜନ ସାହୁ।
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲି

0: ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ ଦୁଇଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରଶ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳ ମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରଶ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନକରି ଉତ୍ତମ ମାନର ପେଷ୍ଟ ଓ ବ୍ରଶ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରଶ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରଶ, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରଶ ବ୍ୟବହାର କଲେ ଚଳିବ। ଗୋଟିଏ ବ୍ରଶକୁ ଅତିବେଶରେ 2 ମାସ ବ୍ୟବହାର କରିବା ଉଚିତ। 2 ମାସ ପୂର୍ବରୁ ଯଦି ବ୍ରଶ ମୋଡ଼ି ହୋଇଯାଏ କିମ୍ବା ବ୍ରଶର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରଶ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ 2 ଥର ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରଶ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ, ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦୀ ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
3: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡ଼ି ଭାରତ କି ଗାର।

ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କୈନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ୍ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4ଟି ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। FIH ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିଅନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷରେ

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କାର୍ଯ୍ୟକ୍ରମ ଖେଳ ଜଗତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମୋନାଲିସା ଗୌଡ଼ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆଜି ଏଥିରେ ବିଷୟବସ୍ତୁ ରହିଛି ୱେଟ୍ ଲିଫ୍ଟିଂ ଏବଂ ୱେଟ୍ ଲିଫ୍ଟର ଆଲିସାଙ୍କ ସହିତ ସାକ୍ଷାତକାର,

ନମସ୍କାର ଶ୍ରୋତା ବନ୍ଧୁ, 102.6 FM ର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା।

କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ହଁ ଶ୍ରୋତା ବନ୍ଧୁ, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ପ୍ରକାରର କ୍ରୀଡ଼ାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ରକ୍ଷା ନିମିତ୍ତ ବ୍ୟାୟାମ କରିବା ମଧ୍ୟ ଉଚିତ। କେଉଁ ଆବାହମାନ କାଳରୁ କ୍ରୀଡ଼ାର ବିଶେଷ ଭୂମିକା ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି। ଖେଳିବା ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗର ବ୍ୟାୟାମ ହୋଇଥାଏ, ସହଯୋଗ ମନୋଭାବ ମଧ୍ୟ ସୃଷ୍ଟି ହୋଇଥାଏ। ଖେଳାଳି ମନରେ ଆତ୍ମବିଶ୍ୱାସ ଜନ୍ମେ ଏବଂ ତାର ଶୃଙ୍ଖଳା ଜ୍ଞାନ ଲାଭ ହୁଏ। ଭିନ୍ନ ଭିନ୍ନ ପରିସ୍ଥିତିରେ ନିଜକୁ କିପରି ଖାପ ଖୁଆଇ ଚଳିବାକୁ ହୁଏ ତାହା ମଧ୍ୟ ଶିକ୍ଷା ଦେଇଥାଏ ଏହି କ୍ରୀଡ଼ା ବା ଖେଳ। ଏହା ସହିତ ବର୍ତ୍ତମାନ ଉତ୍ତମ ଖେଳାଳିମାନଙ୍କୁ ଚାକିରି କ୍ଷେତ୍ରରେ

ଅଗ୍ରାଧିକାର ମଧ୍ୟ ମିଳିଥାଏ ଏବଂ ସର୍ବୋପରି କ୍ରୀଡା ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ। କ୍ରୀଡାବିତ ମାନେ କ୍ରୀଡାର ମାନ ବୃଦ୍ଧି କରିବା ପାଇଁ ଯେତେ ଉଦ୍ୟମ କରିବେ ଆମ ଦେଶର ସୁନାମ ସେତେ ବଢି ଚାଲିବ। ତେବେ ସେହିପରି ସୁନାମ ଅର୍ଜିତ ଖେଳାଳିଙ୍କ ସହିତ ଆଜି ଆମେ କଥା ହୋଇ ଜାଣିବା ଖେଳ ଜଗତର ଆହୁରି ଅନେକ କିଛି କଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ପ୍ରଥମେ ଆମର ଆଜିର ଖେଳ ଜଗତ କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ତେବେ ମ୍ୟାଡ଼ାମ, ପ୍ରଥମେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କର ପରିଚୟଟି ଦିଅନ୍ତୁ।
1: ବହୁତ ବହୁତ ଧନ୍ୟବାଦ। ମୋ ନାଁ ଅଲିସା ମହାରଣା, ମୁଁ ଜଣେ ଛାତ୍ରୀ ଏବଂ ରାଜ୍ୟସ୍ତରୀୟ ୱେଟ୍ ଲିଫ୍ଟିଂ ଖେଳାଳି।
0: ବହୁତ ବଢିଆ କଥା ମ୍ୟାଡ଼ାମ, ଆପଣ ତ ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ଖେଳାଳି ରୂପେ ପରିଗଣିତ ହୋଇଛନ୍ତି। ତେବେ ଆପଣଙ୍କ ବିଷୟରେ ଆମେ ଆଗକୁ ଅନେକ କିଛି କଥା ଜାଣିବୁ, କିନ୍ତୁ ପ୍ରଥମେ ଆମକୁ କୁହନ୍ତୁ ଖେଳ ଜଗତକୁ ନେଇ ବର୍ତ୍ତମାନ ଆପଣଙ୍କର ମତାମତ କ'ଣ?
1: ମୋ ମତରେ ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ଜୀବନ ଗଢିବାର ଏକ ମାଧ୍ୟମ। ଖେଳ ଆମକୁ ଶାରୀରିକ ଭାବେ ସୁସ୍ଥ ରଖିବା ସହ ମାନସିକ ଭାବେ ମଧ୍ୟ ଶକ୍ତିଶାଳୀ କରେ। ଏହା ଆମକୁ ସମୟର ମୂଲ୍ୟ, ଶୃଙ୍ଖଳା, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ଶିଖାଏ। ଆଜି ଭାରତର ଖେଳ କ୍ଷେତ୍ରରେ ଅନେକ ସୁଯୋଗ ସୃଷ୍ଟି ହୋଇଛି। ଯଦି ଜଣେ ଖେଳାଳି ନିଷ୍ଠାର ସହିତ ପରିଶ୍ରମ କରନ୍ତି, ସେ ନିଜ ପରିବାର, ରାଜ୍ୟ ଓ ଦେଶର ନାଁ ଉଜ୍ଜଳ କରିପାରିବେ। ମୋଟାମୋଟି ଭାବରେ କହିବାକୁ ଗଲେ ଆଗରୁ ଖେଳରେ ବେଶୀ ଉତ୍ସାହ ନଥିଲା, ଏବେ ବହୁତ ସପୋର୍ଟ ଯୋଗୁଁ ଆଜିକାଲି ପିଲାମାନେ ବି ଉତ୍ସାହିତ ହେଉଛନ୍ତି ଖେଳିବା ପାଇଁ।
0: ବହୁତ ବଢିଆ କଥା ମ୍ୟାଡ଼ାମ, ଯେମିତି ଆପଣ କହିଲେ ଯେ ଖେଳକୁ ନେଇକି ବର୍ତ୍ତମାନ ଆଉ ଆଗ ଭିତରେ ଆଗ ସେତିକି ଉତ୍ସାହ ବଢି ନଥିଲା ଖେଳକୁ ନେଇକି, କିନ୍ତୁ ବର୍ତ୍ତମାନ ଖେଳ କ୍ଷେତ୍ରରେ ବହୁତ ଉତ୍ସାହ ଆମେ ଦେଖିବାକୁ ପାଉଛୁ। ତେବେ ମ୍ୟାଡ଼ାମ, ଅତୀତ ଓ ବର୍ତ୍ତମାନର ଖେଳକୁ ନେଇ କ'ଣ ପରିବର୍ତ୍ତନତା ରହିଛି, ଆଉ ଅତୀତରେ କ'ଣ ଥିଲା, ବର୍ତ୍ତମାନ ଭିତରେ କ'ଣ ପରିବର୍ତ୍ତନତା ହେଇଛି?
1: ଆଗରୁ ଖେଳକୁ କ୍ୟାରିୟର ଭାବରେ ବହୁତ କମ୍ ଲୋକ ଭାବୁଥିଲେ। ଲୋକମାନେ ସୁବିଧା, କୋଚିଂ ବହୁତ କମ୍ ମିଳୁଥିଲା, ଫ୍ୟାସିଲିଟି ବି ବହୁତ କମ୍ ଥିଲା। କିନ୍ତୁ ଏବେ ବର୍ତ୍ତମାନ ସରକାର ଓ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ବହୁତ ସପୋର୍ଟ କରୁଛନ୍ତି, ଯେଉଁଥିପାଇଁ କି ପିଲାମାନେ ବହୁତ ଉତ୍ସାହିତ ହେଉଛନ୍ତି ଆଉ ଖେଳିବାକୁ ଚାହୁଁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ତା ମାଧ୍ୟମରେ ଖେଳାଳିମାନେ ବି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି।
0: ଆଗ ସମୟରେ ଖେଳକୁ ନେଇକି ସେତିକି ସୁବିଧା ସୁଯୋଗ ଖେଳାଳିମାନଙ୍କୁ ମିଳୁନଥିଲା, ବା ଜଣେ ଚାହୁଁଥିଲା ଖେଳିବାକୁ ତ ତାକୁ ସେଇ ଖେଳର ସୁବିଧାଟା ମିଳୁନଥିଲା, କିନ୍ତୁ ବର୍ତ୍ତମାନ ଖେଳକୁ ନେଇକି ସରକାରଙ୍କ ତରଫରୁ ଏବଂ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳୁଛି।
1: ଆଜ୍ଞା।
0: ତେବେ ମ୍ୟାଡ଼ାମ, ଆପଣ ତ ୱେଟ୍ ଲିଫ୍ଟିଂ କରୁଛନ୍ତି, ତେବେ ଏହି ୱେଟ୍ ଲିଫ୍ଟିଂ କରିବା ପାଇଁ କ'ଣ କ'ଣ ମାଧ୍ୟମ ରହିଛି, ବା ଆପଣ କାହିଁକି ଏହି ୱେଟ୍ ଲିଫ୍ଟିଂ କରିବା ପାଇଁ ବାଛିଥିଲେ?
1: ପ୍ରଥମେ ତ ମୁଁ ଫିଟନେସ୍ ଆଉ ଜିମ୍ ବିଷୟରେ ବହୁତ ଶୁଣିଥିଲି କି ଫିଟ୍ ରହିବା ପାଇଁ ଜିମ୍ ଯାଉଛନ୍ତି, ତ ମୁଁ ଛୋଟବେଳୁ ହିଁ ମୋର ବହୁତ ଇଚ୍ଛା କି ମୁଁ ଫିଟନେସ୍ ଉପରେ ଧ୍ୟାନ ଦେବି ଆଉ ଏକ୍ସରସାଇଜ୍ ବଗେରା କରିବି। ତ ସେ ତାପରଠୁ ମୁଁ ଜିମ୍ ଯିବା ଆରମ୍ଭ କରିଥିଲି। ତାପରେ ମୁଁ ୱେଟ୍ ଲିଫ୍ଟିଂ ବିଷୟରେ ଅଲମ୍ପିକ, ଏସିଆନ୍ ଗେମ୍ ଏସବୁରୁ ଦେଖିଲି, ଜାଣିଲି ତା ବିଷୟରେ। ସେ ବିଷୟରେ ଜାଣିଲା ପରେ ମୁଁ ୱେଟ୍ ଲିଫ୍ଟିଂକୁ ବାଛିଥିଲି। ତାପରେ ଏହି ଖେଳରେ ଶକ୍ତି, ମାନସିକ ଦୃଢ଼ତା ଓ ନିଜ ଉପରେ ବିଶ୍ୱାସ ବହୁତ ଦରକାର। ଧୀରେ ଧୀରେ ମୋର ଆଗ୍ରହ ବଢ଼ିଲା। କୋଚ୍ଙ୍କ ପ୍ରେରଣା ଏବଂ ପରିବାରର ସହଯୋଗରେ ମୁଁ ଏହି ଖେଳକୁ ନିଜର କ୍ୟାରିୟର ଭାବେ ବାଛିଲି।
0: ତେବେ ଯେମିତି ଏବେ ଆପଣ କହିଲେ ଯେ ମୋର କୋଚ୍ଙ୍କ ଦ୍ୱାରା ଏବଂ ମୋର ନିଜର ଆଗ୍ରହ ମୋତେ ଏଇ ୱେଟ୍ ଲିଫ୍ଟିଂ ପ୍ରତି ଆଗ୍ରହ ବଢ଼ିଲା, ବା ଏଇ ଦିଗ ପ୍ରତି ଆପଣ ଗଲେ, ତେବେ ମ୍ୟାଡ଼ାମ ଆପଣଙ୍କର କୋଚ୍ କିଏ ବା ଆପଣଙ୍କର ଗୁରୁ?
1: ମୋର ଶ୍ରୀ ବାସୁଦେବ ବ୍ୟାନର୍ଜୀ ଏବଂ ବିକ୍ରମ ସ୍ୱାଇଁ, ସିଏ ମୋର କୋଚ୍ ଆଉ ସେମାନେ ବହୁତ ସପୋର୍ଟ କରନ୍ତି ମୋତେ କୋଉ ବି ଖେଳରେ, ବହୁତ ଧ୍ୟାନ ଦିଅନ୍ତି ମୋତେ ସବୁବେଳେ।
0: ତେବେ ମ୍ୟାଡ଼ାମ, ଆପଣ ଯେମିତି କହିଲେ ଯେ ଟିକେ ପୂର୍ବରୁ ଆପଣ ଜିମ୍ ବଗେରା ଯାଉଥିଲେ ଏବଂ ତା ଦେହରେ ଆପଣ ଦେଖିଲେ ଯେ ଖେଳଟା ଗୋଟେ ବହୁତ ଇଣ୍ଟରେଷ୍ଟିଂ ଜିନିଷ ଏବଂ ୱେଟ୍

0: ଟିମ୍ ପ୍ରତି ଆପଣଙ୍କର ଆଗ୍ରହ ବଢିଥିଲା, ତେବେ ଏଇଥିପାଇଁ ଆପଣଙ୍କୁ କଣ କଣ କରିବାକୁ ପଡେ, ବା ଯଦି ଅନ୍ୟ କେହି ବି ଯଦି ୱେଟ୍ ଲିଫ୍ଟିଂ କରିବାକୁ ଚାହାନ୍ତି ତେବେ କେଉଁ କେଉଁ ଦିଗ ପ୍ରତି ତାଙ୍କୁ ଧ୍ୟାନ ଦେବାକୁ ପଡିବ?
1: ୱେଟ୍ ଲିଫ୍ଟିଂ କେବଳ ଭାର ଉଠାଇବା ନୁହେଁ, ଏଥିପାଇଁ ଠିକ୍ ଟେକ୍ନିକ୍, ନିୟମିତ ଅଭ୍ୟାସ, ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ବିଶ୍ରାମ, ଶରୀରର ଓଜନ ନିୟନ୍ତ୍ରଣ ଓ ମାନସିକ ପ୍ରସ୍ତୁତି ବହୁତ ଆବଶ୍ୟକ। ଇଞ୍ଜୁରୀରୁ ବଞ୍ଚିବା ପାଇଁ ୱାର୍ମ ଅପ୍ ଓ କୁଲ୍ ଡାଉନ୍ ମଧ୍ୟ ବହୁତ ଜରୁରୀ, ଯୋଉଟା ପାଇଁ କି ଆମେ ଇଞ୍ଜୁରୀରୁ ବଞ୍ଚିପାରିବା। ପ୍ରପର ଡାଏଟ୍ ଆଉ ବାହାର ଖାଇବା ବହୁତ ମାନେ କମ୍ ଖାଇଲେ, ପ୍ରପର ଡାଏଟ୍ରେ ପ୍ରପର ରେଷ୍ଟ ଆଉ ମେଣ୍ଟାଲି ଷ୍ଟ୍ରଙ୍ଗ ରହିବାକୁ ପଡିବ। ଆପଣଙ୍କ ଦେହ ବି ଖରାପ ହୋଇପାରେ, ଯୋଉଥିପାଇଁ କି ଆପଣ ବହୁତ ପଛରେ ରହିପାରନ୍ତି, ଡିଲେ ହେଇଯିବ।
0: ତ ମ୍ୟାଡାମ ଆପଣ ଯେମିତି କହିଲେ ଯେ ପ୍ରପର ଫୁଡ୍, ପ୍ରପର ଡାଏଟ୍ ଦରକାର, ତେବେ ଆପଣ ଯୋଉ ଏଇ ୱେଟ୍ ଲିଫ୍ଟିଂ ପାଇଁ ଆପଣଙ୍କର କଣ ବିବରଣୀ ରହିଛି, ବା ଦୈନନ୍ଦିନ ଜୀବନରେ କେମିତି ଆପଣଙ୍କର ଖାଦ୍ୟପେୟ ବା ଆପଣଙ୍କର ଶରୀର ପ୍ରତି କିପରି ସଚେତନ ହୋଇଛନ୍ତି?
1: ସକାଳୁ ଜଲ୍ଦି ଉଠି ନର୍ମାଲ ପ୍ରାକ୍ଟିସ୍, ମସଲ ପାୱାର ପାଇଁ ପ୍ରାକ୍ଟିସ୍ କରିବା। ତାପରେ ଫ୍ରେଶ ୱଗେରା ହେଲା ପରେ ବ୍ରେକଫାଷ୍ଟ ପାଇଁ ସ୍ପ୍ରାଉଟ୍ସ ହେଲା, ତା ସାଙ୍ଗରେ ଜ୍ୟାଗେରୀ ବି ଖାଇପାରିବେ, ୟା ଫିର୍ ଖାଲି ବି ସ୍ପ୍ରାଉଟ୍ସ ମାନେ କୁକୁମ୍ବର ୱଗେରା ଯାହା ବି ଆପଣ ନିଜ ହିସାବରେ ପକେଇ ଖାଇପାରିବେ। ଯେମିତିକି ଆପଣଙ୍କ ଟାଇମିଂ 8 ଆଗରୁ ଖାଇବା କଥା ବ୍ରେକଫାଷ୍ଟ, ଆଉ ଲଞ୍ଚ 1 ଆଗରୁ ବହୁତ ମାନେ ହାଲକା, ତାପରେ ରାତିରେ କାହିଁକି ନା ଯୋଉଥିପାଇଁ କି ବେଶୀରୁ ବେଶୀ ଖେଳାଳି ମାନେ ସନ୍ଧ୍ୟା ଟାଇମ୍ରେ ପ୍ରାକ୍ଟିସ୍ କରିଥାନ୍ତି, ତ ରାତିରେ ଟିକେ ବେଶୀ ଖାଇବା କଥା, ତା ମାନେ ନାହିଁ ଯେ ବେଶୀ ହେଭି, କିନ୍ତୁ ପ୍ରପର ଡାଏଟ୍ରେ ଖାଇବାର ଅଛି।
0: ତ ମେନ୍ ହେଲା ମ୍ୟାଡମ ଖାଦ୍ୟପେୟ ପ୍ରତି ଯାହା ବି ଆମେ ଖାଇବା ଟାଇମ୍ର ସିଡ୍ୟୁଲ୍ ଆଗ ବନେଇବା ଦରକାର, ତାପରେ ଯାଇକି ଆମେ ଯାହା କିଛି ଖାଦ୍ୟ ଖାଇପାରିବା। ତେବେ ମ୍ୟାଡମ ଏଇ ଯୋଉ ୱେଟ୍ ଲିଫ୍ଟିଂ ପାଇଁ କଣ କଣ ଖାଦ୍ୟ ଖାଇଲେ ଆମର ଶରୀର ସୁସ୍ଥ ରହିବ ଏବଂ ତା ସହିତ ୱେଟ୍ ଲିଫ୍ଟିଂ ପାଇଁ ଆମକୁ ପାୱାର ବା ଶକ୍ତି ମିଳିବ?
1: ବେଶୀରୁ ବେଶୀ ହାଇ ପ୍ରୋଟିନ୍ ଖାଇବା କଥା, ଯୋଉଥିପାଇଁ କି ଆମର ମସଲ ୱଗେରା ବି ଜଲ୍ଦି ଗେନ୍ ହୁଏ, ଆଉ କାର୍ବୋହାଇଡ୍ରେଟ୍ ନେଇକି ସବୁ କିଛି ମାନେ ଖାଇହେବ ୱେଟ୍ ଲିଫ୍ଟିଂରେ, କିନ୍ତୁ ଦେଖି ଚାହିଁକି ନା, ଏମିତି ନାହିଁ କି ଆମେ କିଛି ବି ପ୍ରୋଟିନ୍ ବୋଲି ଆମେ କିଛି ବି ଖାଇଦେବା। ଯୋଉ ଭେଜିଟେରିଆନ୍ ଅଛନ୍ତି ପନିର ମାନେ ମିଲ୍କ ବେସ୍ଡ ଖାଇବା ହେଲା, ଆଉ ନନ୍ ଭେଜିଟେରିଆନ୍ ମାନଙ୍କର ଯାହା ବି ମାନେ ପ୍ରୋଟିନ୍, ହାଇ ପ୍ରୋଟିନ୍ ଖାଇବା କଥା, ଯୋଉଥିପାଇଁ କି ମସଲ ପାୱାର ହେବ।
0: ମ୍ୟାଡମ ଆପଣ ଯେମିତି କହିଲେ ଯେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ, କୋଉ ଭଳିଆ ପୋଷାକ ପିନ୍ଧିଲେ ଆମକୁ ଏଇ ୱେଟ୍ ଲିଫ୍ଟିଂ କରିବା ପାଇଁ ସୁବିଧାଜନକ?
1: ଆମେ ସେମିତି ମାନେ କିଛି ନାହିଁ କି ଛୋଟ କି ବଡ଼, କିନ୍ତୁ ଏମିତି କପଡ଼ା ପିନ୍ଧିବାର ଅଛି ଯେମିତିକି ଆମେ କମ୍ଫର୍ଟେବଲ ହେବା, ସିଟିଂ ହେଲା, ନିଜ ପୋଷ୍ଚର ଠିକ କରିକି ବସିବା ପାଇଁ, ଯୋଉଟା କି ଠିକ ଥିବ ନିଜକୁ ବି କମ୍ଫର୍ଟେବଲ ଆଉ ଗେମ୍ ପାଇଁ ବି ଠିକ। ଆଜିକାଲି ତ ମିଳୁଛି ଜର୍ସି, ସ୍ପୋର୍ଟସ ପାଇଁ ବି ଆଇଟମ୍ସ ବହୁତ ମିଳୁଛି, ଯୋଉଟା କି ଆମ ପାଇଁ ବି କମ୍ଫର୍ଟେବଲ ଥାଏ ଆଉ ଆମେ ଖେଳି ବି ପାରିବା ସେଇଥିରେ। ଯେମିତିକି ୱେଟ୍ ଲିଫ୍ଟିଂରେ ସିଙ୍ଗଲେଟ୍ ମିଳେ, ଯୋଉଟାକୁ ଆମେ ପିନ୍ଧିକିନା ଆମେ ଅଭ୍ୟାସ କରିପାରିବା।
0: ମ୍ୟାଡମ ଆପଣ ଯେମିତି କହିଲେ ଯେ ଖାଦ୍ୟପେୟ, ପୋଷାକ, ବିଭିନ୍ନ ଜିନିଷ ପ୍ରତି ଆମେ ଧ୍ୟାନ ଦେବା ଯାହାଫଳରେ ଆମର ଏଇସବୁ ସୁବିଧା ସୁଯୋଗ ହେଇପାରିବ, ତେବେ ଆପଣ ଯେମିତି କହିଲେ ଯେ ଖାଇବା ଆଉ ପିନ୍ଧିବା ଛଡା କେମିତି ମାନେ ନିଜର ଶରୀର ପ୍ରତି ଆଉ କିପରି ମାନେ ସଚେତନ ହେବା?
1: ଆମେ ସକାଳୁ ଉଠିକିନା ନର୍ମାଲ ୟୋଗା ପ୍ରାକ୍ଟିସ ୱଗେରା, ନର୍ମାଲ ଡିପ୍ସ ହେଲା, ୟା ଫିର୍ ନିଜ କୋର୍ ୱାର୍କଆଉଟ କିଛି ବି ଆମେ ୱାର୍କଆଉଟ କରିବା କଥା, ଯୋଉଥିପାଇଁ କି ଆମ ବଡି ବହୁତ ହେଲ୍ଦି ରହିବ। କାହିଁକି ନା ବହୁତ ଥାନ୍ତି ଯେ ଖାଲି ନର୍ମାଲ ଆମେ ପ୍ରାକ୍ଟିସ ଟାଇମ୍ରେ ହିଁ ପ୍ରାକ୍ଟିସ କରିବା, କିନ୍ତୁ ସେମିତି ନାହିଁ, ଆମେ ନିଜ ହେଲ୍ଥ ଠିକ୍ ରଖିବା ପାଇଁ ଆମେ ୟୋଗା ହେଲା କି ନର୍ମାଲ ଏକ୍ସରସାଇଜ ହେଲା ଆମେ କରିପାରିବା।
0: ମ୍ୟାଡମ ଯେମିତି ଆପଣ କହିଲେ ଯେ ଆମେ ୟୋଗା ୱାର୍କଆଉଟ ଏସବୁ କରିବା ଉଚିତ, ତେବେ ଆପଣ କେତେ ସମୟ ୱାର୍କଆଉଟ କରନ୍ତି ଏବଂ ଏହି ୱାର୍କଆଉଟ କୋଉ କୋଉ ସମୟରେ କରିବା କଥା?
1: ବେସିକାଲି ତ ଆମକୁ ନିଜ ହେଲ୍ଥ ଇଏ ପାଇଁ ସକାଳୁ ଉଠିକିନା ବେଶୀରୁ ବେଶୀ ହାଫ୍ ଆନ୍ ଆୱାର କରେ, କାହିଁକି ନା ଟାଇମ୍ ସେଡ୍ୟୁଲ ହିସାବରେ ମୋର, ତାପରେ ତ ମେନ୍ ପ୍ରାକ୍ଟିସ ମୁଁ ସନ୍ଧ୍ୟାରେ କରେ।
0: ତ ସକାଳୁ ସନ୍ଧ୍ୟା ସମୟରେ ୱାର୍କଆଉଟ?
1: ଆଜ୍ଞା, ଆମେ ନର୍ମାଲ ୱାର୍ମ ଅପ୍ କରିପାରିବା, ମାନେ ଷ୍ଟାର୍ଟ ତ କରନ୍ତି ଗୋଡରୁ ଷ୍ଟାର୍ଟ କରିକି ପୁରା ସିକ୍ୱେନ୍ସରେ ଆମେ ପୁରା ହେଡ୍ ଯାଏ ମସାଜ କରିବା, ତାପରେ ୱାର୍ମ ଅପ୍ ସରିଲା ପରେ ନିଜର ନିଜ ୱାର୍କଆଉଟ ଷ୍ଟାର୍ଟ କରିବା, ଗୋଡରୁ ମୁଣ୍ଡ ଯାଏ ମାନେ ଯେତିକି ଯାହା ୱାର୍ମ ଅପ୍ ଅଛି ସେସବୁ ତ କହିବ।
0: ତେବେ ମ୍ୟାଡମ ଆପଣ ତ କହିଲେ ଯେ ଆମେ ଏଇସବୁ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ, ସବୁଠୁ ବଡ କଥା ହେଲା ଖାଦ୍ୟପେୟ ଏବଂ ପୋଷାକ ସହିତ ୱାର୍ମ ଆଉଟ ବା ୱାର୍କଆଉଟ କରିବା ଆବଶ୍ୟକ, ଯୋଉଟା କି ଆପଣ କହୁଛନ୍ତି ଦିନରେ ଆମେ ଦୁଇ କରିବା ଉଚିତ। ତେବେ ମ୍ୟାଡମ ଏବେ ଆମକୁ କୁହନ୍ତୁ ପାଠପଢା ସହିତ ଏହି ୱେଟ୍ ଲିଫ୍ଟିଂ ଦିଟାକୁ କେମିତି ଆପଣ ସମ୍ଭାଳି ପାରୁଛନ୍ତି, ବା ଦିଟାକୁ କେମିତି ଭାରସାମ୍ୟ ରକ୍ଷା କରି ଉଭୟକୁ କାର୍ଯ୍ୟକୁ ତୁଲେଇ ପାରୁଛନ୍ତି?
1: ସବୁଠୁ ମେନ୍ କଥା ହେଲା ତ ସମୟର ସଠିକ ପରିଚାଳନା ହିଁ ଏହାର ମୂଳ ଚାବି। ମୁଁ ପଢା ପାଇଁ ନିର୍ଦ୍ଦିଷ୍ଟ ସମୟ ରଖେ ଏବଂ ଟ୍ରେନିଂ ପାଇଁ ମଧ୍ୟ ଅଲଗା ସମୟ ରଖେ। ପରୀକ୍ଷା ସମୟରେ ପଢାକୁ ଅଧିକ ସମୟ ଦେଇଛି, ତା ଛଡା ତାପରେ ପ୍ରାକ୍ଟିସ ପାଇଁ ଧ୍ୟାନ ଦେଇଛି। ଏମିତି ନାହିଁ କି ଆମେ ଖେଳୁଛୁ ବୋଲି ଆମେ ଖେଳରେ ହିଁ ପୁରା ଧ୍ୟାନ ଦେବା, ଆମେ ପାଠ ସାଙ୍ଗରେ ସେସବୁ ମ୍ୟାନେଜ କରିବା କଥା। ଯେମିତିକି ମୋ ରୁଟିନ୍ ହେଲା ସକାଳ 5:30 କି 5:30 ରୁ ଉଠିକିନା ନର୍ମାଲ ଫ୍ରେଶ ହେଲା ପରେ

0: ୱାର୍କଆଉଟ ୱାର୍କଆଉଟ ସରିଲା ପରେ ପଢାପଢି କରେ ଘଣ୍ଟାଟେ, ତାପରେ ଫ୍ରେଶ ହେଇକିନା ବ୍ରେକଫାଷ୍ଟ ବ୍ରେକଫାଷ୍ଟ ସରିଲା ପରେ ତାପରେ ମୁଁ ମୋର ନର୍ମାଲ କ୍ଲାସେସ କରେ, ତାପରେ ସରିଲା ପରେ ତାପରେ ଲଞ୍ଚ ୱାନ୍ ସରେ, ତାପରେ ମୁଁ ରେଡି ହୁଏ ମୋର ମାନେ ପ୍ରାକ୍ଟିସ ପାଇଁ ଯିବା ପାଇଁ। ତିନି ଘଣ୍ଟା ପରେ ଯେତେବେଳେ ମୁଁ ଆସେ ଘରକୁ ପ୍ରାକ୍ଟିସ ସାରିକିନା, ତାପରେ ମୁଁ ଆଉ ଥରେ ପଢିବାକୁ ବସେ, ତାପରେ ଖାଇ ପିଇକି ନର୍ମାଲ ଡେଲି ଶୋଇପଡ଼େ। ତାପରେ
1: ଆପଣ କହିବାକୁ ମ୍ୟାଡମ ଚାହୁଁଛନ୍ତି ଯେ ପ୍ରତ୍ୟେକ ଦିନ ଆପଣଙ୍କର ରୁଟିନଟା ଆପଣ କହିଲେ, ପ୍ରତ୍ୟେକ ଦିନ ପାଠପଢା ସହିତ ଆପଣ ସମୟକୁ ବାଣ୍ଟି ଦେଇଛନ୍ତି, ଯୋଉଟାକି ଏତିକି ସମୟରୁ ଏତିକି ସମୟ ମୋତେ ଖାଇବାର ଅଛି, ଏତିକି ସମୟ ମୋତେ ୱାର୍କଆଉଟ କରିବାର ଅଛି, ଯାହାଫଳରେ ଆପଣଙ୍କୁ ସୁବିଧା ହେଇପାରୁଛି। ମୁଁ ଏଇଠି ମୋର ଶ୍ରୋତା ବନ୍ଧୁମାନଙ୍କୁ କହି ରଖେ, ଯେମିତି ଆପଣମାନେ ଶୁଣୁଛନ୍ତି ଆମ ଗହଣରେ ଆଜି ଆମର ଅଛନ୍ତି ରାଜ୍ୟସ୍ତରୀୟ ଜଣେ ୱେଟ୍ ଲିଫ୍ଟିଂ ଆଲିସା ମହାରଣା, ସେ ଯେମିତି କହୁଛନ୍ତି ମାନେ ୱାର୍କଆଉଟ ବହୁତ ଜରୁରୀ, ପାଠପଢା ବି ବହୁତ ଜରୁରୀ, ତେଣୁ ଆପଣ ନିଜର ଗୋଟେ ସିଡ୍ୟୁଲ ତିଆରି କରନ୍ତୁ, ଯୋଉ ସିଡ୍ୟୁଲରେ କି ଆପଣ କିଛି ସମୟ ପାଠ ପଢିବାକୁ, କିଛି ସମୟ ୱାର୍କଆଉଟ କରିବାକୁ ଏବଂ ଖାଦ୍ୟପେୟ ପ୍ରତି ମଧ୍ୟ ସେଥିରେ ସନ୍ତୁଳନତା ରହିପାରିବ ନା ମ୍ୟାଡମ?
0: ଆଜ୍ଞା।
1: ତେବେ ମ୍ୟାଡମ ଆପଣ ତ ଏଇସବୁ ଯୋଉ କିଛି କରୁଛନ୍ତି ବା ଯେତିକି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଯାଇଛନ୍ତି, ଏଥିରେ ଆପଣ କାହାକୁ ପ୍ରେରଣା ବୋଲି ଆପଣ ମାନୁଛନ୍ତି?
0: ମୋର ପରିବାର ମୋର ସବୁଠାରୁ ବଡ ପ୍ରେରଣା, ସେମାନେ ସବୁବେଳେ ମୋତେ ସାହସ ଦେଇଛନ୍ତି, ମୋର କୋଚ୍ ମଧ୍ୟ ମୋତେ ଭଲ ମାର୍ଗଦର୍ଶନ କରିଛନ୍ତି, ଏହା ସହିତ ଭାରତର ସଫଳ ଖେଳାଳିମାନଙ୍କ ସଂଘର୍ଷର କାହାଣୀ ମୋତେ ବହୁତ ଆଗ୍ରହ ଦେଇଛି। ଆଉ ମୋର ପରିବାର ଲୋକ କୋଚ୍ ନଥିଲେ ବୋଧେ ମୁଁ ଖେଳିଥାନ୍ତି, କିନ୍ତୁ ଏତେ ସପୋର୍ଟ ମିଳିନଥାନ୍ତା, ଯେଉଁଥିପାଇଁ କି ମୁଁ ଆଗ୍ରହିତ ହେଇଥାନ୍ତି।
1: ତେ ମ୍ୟାଡମ ଆପଣ ଯେମିତି କହିଲେ ଯେ ଆପଣଙ୍କର କୋଚ୍ ଏବଂ ଆପଣଙ୍କର ପରିବାର ହିଁ ଆପଣଙ୍କର ପ୍ରେରଣା, କାହିଁକିନା ସେମାନଙ୍କର ସହଯୋଗ ନଥିଲେ ଆପଣ ଏତେ ଦୂର ଯାଇପାରି ନଥାନ୍ତେ।
0: ଆଜ୍ଞା।
1: ତେବେ ପରିବାରରେ କିଏ କିଏ ଅଛନ୍ତି, କିଏ ଆପଣଙ୍କୁ ବହୁତ ସପୋର୍ଟ କରନ୍ତି ଏବଂ କେମିତି ଆପଣଙ୍କର ଏହି ଖେଳ ଜଗତରେ ବା ଏଇ ୱେଟ୍ ଲିଫ୍ଟିଂ ଜଗତରେ କେମିତି ଆପଣଙ୍କର କ୍ୟାରିୟର ରହିଛି?
0: ମୋ ପରିବାରରେ ତ ଘରେ ଯେମିତିକି ମୋ ଜେଜେବାପା, ମୋ ବାପା, ମା, ମୋ ଆଈ, ମୋ ଭଉଣୀ ଆଉ ମୁଁ ଅଛି। ବେଶୀ ତ ମୋତେ ମୋ ବାପା ସପୋର୍ଟ କରନ୍ତି, ତୁ ଯା ଖେଳେ ମାନେ ଆକୁ ଯା, କାହିଁକି ନା ସିଏ ବି ଗୋଟେ ସ୍ପୋର୍ଟସମ୍ୟାନ ଥିଲେ, ତାଙ୍କ ବ୍ୟାକଗ୍ରାଉଣ୍ଡ ବି ସ୍ପୋର୍ଟସ ଆଡେ ହିଁ ଅଛି, ସେଥିପାଇଁ ସେ ଜାଣନ୍ତି ଏସବୁ ଜିନିଷ ବୋଲି ସେ ବେଶୀ ସପୋର୍ଟ କରନ୍ତି ମୋତେ।
1: ତ ଆପଣ କହିବାକୁ ଚାହୁଁଛନ୍ତି ଆପଣଙ୍କ ବାପା ମଧ୍ୟ ଜଣେ ଖେଳାଳି ଥିଲେ?
0: ଆଜ୍ଞା।
1: ତାଙ୍କର ପ୍ରେରଣାରେ ଆପଣ ପ୍ରେରିତ ହେଇକି ଏ ପର୍ଯ୍ୟନ୍ତ ଖେଳି ଆସିଛନ୍ତି?
0: ଆଜ୍ଞା।
1: ତେବେ ବାପା ଯୋଉ ଆପଣଙ୍କୁ ପ୍ରେରଣା ଦିଅନ୍ତି ବା ଖେଳିବା ପାଇଁ ସପୋର୍ଟ କରନ୍ତି, ମାନେ କଣ ବାପା ଖେଳୁଥିଲେ ଏବଂ ଆପଣଙ୍କୁ କାହିଁକି କହିଲେ ଯେ ଏଇ ୱେଟ୍ ଲିଫ୍ଟିଂକୁ ତୁ ଯା ବୋଲି?
0: ସେ ଜଣେ ବକ୍ସର ଥିଲେ, ଏମିତିରେ ତ ସବୁ ସ୍ପୋର୍ଟସର ବେସିକ ହେଉଛି ଆଥଲିଟ, ତ ସେ ଫାର୍ଷ୍ଟ ଦୌଡ଼ା ଦୌଡ଼ି ସବୁ ନର୍ମାଲ କରୁଥିଲେ, ତାପରେ ବକ୍ସିଂରେ ପଶିଥିଲେ, ତାପରେ ବକ୍ସିଂରେ ବି ସେ ବହୁତ ଆଗକୁ ଖେଳିଛନ୍ତି।
1: ଭିତରେ କୋଉଠି ନା କୋଉଠି ଗୋଟେ ଖେଳ ପ୍ରତି ତାଙ୍କର ଯୋଉ ଇଚ୍ଛାଟା ଥିଲା, ସେ ଚାହୁଁଥିଲେ କି ମୋ ଛୁଆମାନେ ବି ମୋ ଭଳିଆ କିଛି ଖେଳନ୍ତୁ।
0: ଆଜ୍ଞା। ସେ କାହିଁକି ନା ଏତେ ଆଗ ତ ଯାଇ ଖେଳି ପାରିନାହାନ୍ତି, ସପୋର୍ଟ ନଥିଲା ସେଇ ଟାଇମ୍ରେ, ଯେମିତିକି ମୁଁ କହିଥିଲି। ଏବେ କଣ ନା ସେ ବି ଚାହୁଁଥିଲେ କି ମୁଁ ନହେଲେ ନାଇଁ, ମାନେ ମୋ ଝିଅ କରୁ, କରିକି ଦେଖଉ ବୋଲି। ତାପରେ ମୁଁ ଯେତେବେଳେ କହିଲି କି ମତେ ୱେଟ୍ ଲିଫ୍ଟିଂ ବହୁତ ଇଚ୍ଛା, ମାନେ ମୁଁ ଏଇଟା ଖେଳିବାକୁ ଚାହୁଁଛି, ତ ସେ ବହୁତ ଖୁସି ହେଇଥିଲେ ଏବଂ ସେ ମତେ ବହୁତ ସପୋର୍ଟ କରୁଛନ୍ତି କି ଖେଳେ, ଆଉ ତାଙ୍କ ସପୋର୍ଟ ଯୋଗୁଁ ମୁଁ ଏବେ ଖେଳିପାରୁଛି। ଆଜ୍ଞା।
1: ତେବେ ଏଇ ଯୋଉ ଭାର ଉତ୍ତୋଳନ ଖେଳ ବା ୱେଟ୍ ଲିଫ୍ଟିଂର କଣ ସବୁ କ୍ରାଇଟେରିଆ ରହିଛି?
0: ୱେଟ୍ ଲିଫ୍ଟିଂରେ ବେସିକାଲି ଦିଟା ଜିନିଷ ଅଛି, ସ୍ନାଚ୍ ଆଉ କ୍ଲିନ୍ ଏଞ୍ଜର, ଯୋଉଥିରେ କି ଦିଟା ଜାଗାରେ ଦରକାର, କିନ୍ତୁ ଆମେ ଟେକ୍ନିକ୍ ଠିକ୍ କଲେ ଏବଂ ପୋଶ୍ଚର ମେଣ୍ଟେନ୍ କରିକି ଆମେ ଯଦି ସେ ୱେଟ୍ ଟାକୁ ଧରୁଛେ, ତାହେଲେ ଆମକୁ ସବୁକିଛି ଇଜି ଲାଗିବ, ସବୁ ୱେଟ୍। ଆଉ ଏମିତି ନାହିଁ ଯେ ଆମେ ଖାଲି ଭାର ଉଠେଇଲେ ହେଇଯିବ, ଆମକୁ ବହୁତ ସାଇଡ୍ ଏକ୍ସରସାଇଜ ହେଲା କି ଆମ ମସଲ ଷ୍ଟ୍ରେନ୍ଥ ପାଇଁ ଏକ୍ସରସାଇଜେସ ହେଲା, ଆମକୁ ବହୁତ କିଛି କରିବାକୁ ପଡିବ, ଯୋଉଥିପାଇଁ କି ଆମେ ବହୁତ ବେଶୀ ୱେଟ୍ ଉଠେଇ ପାରିବା। ଆଉ ଟେକ୍ନିକ୍ ସହିତ ବି ଆମେ ଯଦି କୋଚ୍ଙ୍କର କଥା ଶୁଣୁଛେ କି ମାନେ ତାଙ୍କ ହିସାବରେ କଲେ ଆମେ ବହୁତ ଆଗକୁ ଯିବୁ। ସ୍ନାଚ୍ ମାନେ ହଉଛି ଆମେ ୱେଟ୍କୁ ଆମେ ଡାଇରେକ୍ଟ ଉଠେଇବା, ଆଉ କ୍ଲିନ୍ ଆଣ୍ଡ ଜର୍କ ମାନେ, କ୍ଲିନ୍ ମାନେ ହଉଛି ଆମେ ଉଠେଇକିନା ଆମେ ଆମ ସୋଲ୍ଡର ପୋଜିସନରେ ରଖିବା, ଆଉ ତାପରେ ଆମକୁ ଭଲସେ ପୁରା ୱେଟ୍ ଧରିଲା ପରେ। ଜର୍କ ମାନେ ହଉଛି ଆମର ତିନି ପ୍ରକାର ଜର୍କ ଅଛି, ସ୍ପ୍ଲିଟ୍ ଜର୍କ, ପାୱାର ଜର୍କ ଆଉ ସିଟିଂ ଜର୍କ। ଆଉ ସେଇ ଭିତରୁ ସବୁଠୁ ବେଷ୍ଟ ହଉଛି ମାନେ ଯାହା ପାୱାର ହିସାବରେ, ଯେମିତି କାହିଁକି ନା ବହୁତ ଜଣଙ୍କର ଥାଏ କି ହାତର ପୋଜିସନ ଠିକ୍ ନଥାଏ ଆଉ ସୋଲ୍ଡର ପ୍ରୋବ୍ଲେମ ବି ଥାଏ, ତ ସେଇ ହିସାବରେ ଆମେ ମୋ ହିସାବରେ ମୁଁ କହୁଛି ମୁଁ ସ୍ପ୍ଲିଟ୍ ଜର୍କ କରେ। ଆଉ ଜର୍କ ମାନେ ହଉଛି ଆମେ ଯେତେବେଳେ ଆମେ କ୍ଲିନ୍ କରିଲା ପରେ ସୋଲ୍ଡରରେ ରଖୁଛେ, ତାପରେ ଆମକୁ ଜର୍କ ମାନେ ହଉଛି ପୁରା ଆମକୁ ହୋଲ୍ଡ କରିବାକୁ ପଡିବ ଥ୍ରୋ କରିକିନା। ତାପରେ ଯୋଉ ଯାଏ ମାନେ କମ୍ପିଟିସନ ୱଗେରାରେ ହେଲା, ଯୋଉ ଯାଏ ଡାଉନ୍ ନ କୁହାଇଛି, ଜଜେସ୍ ମାନେ ନ କହିଛନ୍ତି, ଯଦି ଆମେ ଡାଉନ୍ କରିଦଉଛୁ ତା ଆଗରୁ, ତାହେଲେ ଆମ ଲିଫ୍ଟ ଫେଲ୍ ହେଇଯିବ, ଆଉ ଯଦି ଆମେ କଣ୍ଟ୍ରୋଲ କରିଦଉଛୁ ତାହେଲେ ଆମ ଲିଫ୍ଟ ପାସ୍ ହେଇଯିବ।
1: ତେବେ ଏହି ଜୀବନର ଏମିତି କିଛି ଅନୁଭୂତି ଅଛି ଯୋଉଟା କି ଆସିଛି ନା ପ୍ରେରଣା ଦେଇଛି କି ନା ନା ମତେ ଏଇ ୱେଟ୍ ଲିଫ୍ଟିଂଟା ମୋ ପାଇଁ ବହୁତ ଜରୁରୀ ଥିଲା ବା ମତେ ଏଇଟା ବହୁତ ପ୍ରେରଣା ଦେଉଛି ମୁଁ ଆଗକୁ ବଢିବି?
0: ପ୍ରଥମେ

0: ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଯେତେବେଳେ ମୁଁ ଯାଇଥିଲି କମ୍ପିଟିସନ ଖେଳିବା ପାଇଁ ସେତେବେଳେ ମୋର କିଛି ପ୍ରାଇଜ ଆସିନଥିଲା ଏବଂ ମୁଁ ବହୁତ କମ୍ ୱେଟ ମାରିଥିଲି ତ ଯେଉଁଥିପାଇଁ କି ମୁଁ ବହୁତ ମତେ ଲାଗିଥିଲା କି ନାଇଁ ମତେ ଏଇଟା ଚୁଜ୍ କରିବା କଥା ନାହିଁ କାହିଁକି ନା ମୁଁ କରିପାରୁନି କିନ୍ତୁ ତାପରେ ମୋ କୋଚ୍ ଆଉ ମୋର ପ୍ୟାରେଣ୍ଟସଙ୍କ ସପୋର୍ଟ ଯୋଗୁଁ ତାପରେ ବୁଝିଲି ତାପରେ ନେକ୍ସଟ ଟାଇମ୍ ଯେତେବେଳେ ମୁଁ ପ୍ରତିଯୋଗିତା ଖେଳିବାକୁ ଗଲି ବହୁତ ନର୍ଭସ ଥିଲି ସେଇ ଟାଇମ୍ରେ ବି କାହିଁକି ନା ମୋର ଫାର୍ଷ୍ଟରେ ପ୍ରାଇଜ ଆସିନଥିଲା କିନ୍ତୁ ମୁଁ ଷ୍ଟେଜ୍ ଉପରେ ଯେତେବେଳେ ଯାଇକି ଭଲ ଭାବରେ ମୁଁ ଲିଫ୍ଟ ପାସ୍ କରିଥିଲି ମାନେ ମତେ ନିଜ ଭିତରେ ଗୋଟେ ଆତ୍ମବିଶ୍ୱାସ ମିଳିଥିଲା ସେହି ଅନୁଭୂତି ଆଜି ମଧ୍ୟ ମତେ ମନେ ଅଛି କି ଆତ୍ମବିଶ୍ୱାସ ହିଁ ସବୁଠୁ ବଡ ଶକ୍ତି
1: ତ ସେଇଠୁ ଆପଣ ପ୍ରେରଣା ପାଇଥିଲେ ନାଇଁ ମୁଁ ଏଇ ୱେଟ ଲିଫ୍ଟିଂ ଦ୍ୱାରା ମାନେ ମୁଁ ଆହୁରି ନା କମେଇବି ତେବେ ମ୍ୟାଡମ୍ ଆମେ ତ ଅନେକ କିଛି କଥା ଜାଣିଲୁ ବର୍ତ୍ତମାନ ଆପଣ ଖେଲୋ ଇଣ୍ଡିଆ ପାଇଁ ଆପଣ ପ୍ରସ୍ତୁତି କରିବା ଚାଲିଛି ଆପଣଙ୍କର ତେବେ ଖେଲୋ ଇଣ୍ଡିଆ ପାଇଁ ଆପଣ କଣ ପ୍ରସ୍ତୁତି କରିଛନ୍ତି
0: ମୁଁ ମାନେ ଯେତେବେଳେ ମୁଁ ପ୍ରାକ୍ଟିସ ଷ୍ଟାର୍ଟ କରିଛି ସେବେଠୁ ମାନେ ଫାର୍ଷ୍ଟ ତ ଇଣ୍ଟର କ୍ଲବ ହେଲା ସେଇଠୁ ଷ୍ଟେଟ ଖେଳିଲି ତାପରେ ସେଇଠିର ଯୋଉ ମେନ୍ ଜାଗା ଅଛି ମାନେ ସେଣ୍ଟର ସେଇଠୁ ସେମାନେ କହିଲେ କି ଭଲ ଖେଳୁଛି ତାପରେ ଇଷ୍ଟ ଜୋନ୍ ଖେଳ ଇଣ୍ଡିଆର ପାଇଁ ସିଲେକ୍ସନର ନାଁ ଯାଇଛି ମୋର ତ ସେଥିପାଇଁ ମୁଁ ବହୁତ ପ୍ରାକ୍ଟିସ କରୁଛି ଯେଉଁଥିପାଇଁ ମାନେ 3 ଘଣ୍ଟା 4 ଘଣ୍ଟା ଏମିତି ମତେ ପ୍ରାକ୍ଟିସ କରିବାକୁ ପଡୁଛି ମୋର ପ୍ରାଇଜ ଆସୁ କି ନ ଆସୁ କିନ୍ତୁ ମୁଁ ମୋର ବେଷ୍ଟ ଦେବି ତାକି ମତେ ରିଗ୍ରେଟ ଫିଲ୍ ନ ହେବ କି ମୁଁ ନା ଭଲସେ ଖେଳିନି ବୋଲି ଆଉ ମୋର କୋଚ୍ ମାନେ ବି ମତେ ଖେଳ ଇଣ୍ଡିଆ ପାଇଁ ଯେଉଁଥିପାଇଁ ମୁଁ ପ୍ରାକ୍ଟିସ କରୁଛି ତା ପାଇଁ ତ ମତେ ପ୍ରପର ଡାଏଟ ସେଡ୍ୟୁଲ ସବୁ କିଛି ଦରକାର ମୋ କୋଚ୍ ମାନେ ବି ମତେ ସେସବୁ ମାନେ କଣ ଖାଇବି କଣ ପିଇବି କୋଉ ଟାଇମ୍ରେ କଣ କରିବି ସେ ସବୁ ମତେ ବତାଉଛନ୍ତି ଏକ୍ସରସାଇଜରୁ ନେଇକି ୱାର୍କଆଉଟ ସବୁ କିଛି ମତେ କରେଇଛନ୍ତି ଯେଉଁଥିପାଇଁ କି ମୁଁ ବହୁତ ଚେଷ୍ଟା କରୁଛି କି ମୁଁ ଭଲ ପରଫର୍ମାନ୍ସ ଦିଏ ମୋର କମ୍ପିଟିସନରେ
1: ବହୁତ ବଢିଆ କଥା ମ୍ୟାଡମ୍ ଆମେ ମଧ୍ୟ ଆପଣଙ୍କୁ ଶୁଭକାମନା ଏଇଠୁ ଜଣାଉଛୁ ଯେ ଖେଲୋ ଇଣ୍ଡିଆ ପାଇଁ ଆପଣ ସିଲେକ୍ସନ ହେଇକି ଆହୁରି ଆଗକୁ ବଢ଼ନ୍ତୁ ଆଗ ପାଇଁ ଆପଣ ଏବେ କଣ ପ୍ରିପାରେସନ ବା ପ୍ରସ୍ତୁତି କରୁଛନ୍ତି ନିଜକୁ
0: ମୋର ଇଚ୍ଛା ହେଉଛି ଜାତୀୟ ଅନ୍ତର୍ଜାତୀୟ ଏବଂ ବହୁତ ଆଗକୁ ଖେଳିବା ପାଇଁ ୱେଟ ଲିଫ୍ଟିଂରେ ବହୁତ ଭଲ ପ୍ରଦର୍ଶନ କରି ଭାରତ ପାଇଁ ପଦକ ଜିତିବା ଆଉ ଏହା ସହିତ ଆଗାମୀ ପିଢ଼ିର ଝିଅମାନଙ୍କୁ ମଧ୍ୟ ମୁଁ ବହୁତ ସପୋର୍ଟ କରିବାକୁ ଚାହୁଁଛି ଆଉ ପ୍ରେରିତ କରିବାକୁ ଚାହୁଁଛି କାହିଁକି ନା ଝିଅମାନଙ୍କୁ ବହୁତ କମ୍ ସପୋର୍ଟ ମିଳିଥାଏ ପୁଅମାନଙ୍କଠୁ ତ ମୁଁ ଚାହେଁ କି ସେମାନଙ୍କୁ ବହୁତ ପ୍ରେରଣା ଦେବି ତାକି ସେମାନେ ବି ଖେଳନ୍ତୁ
1: ତେବେ ଗୋଟେ ଝିଅ ଯଦି ଚାହିଁବ ପାଠପଢା ସହିତ ଖେଳ ଉଭୟକୁ କେମିତି ସମନ୍ୱୟ ରକ୍ଷା କରି ଚାଲିବ ବା ତାକୁ ସେଇ ଦିଗରେ ଯିବାକୁ ହେଲେ କଣ କଣ ଦିଗ ପ୍ରତି ସଚେତନ ହେବା
0: ଫାର୍ଷ୍ଟ ତ ଆମେ ନିଜେ ଗୋଟେ ଟାଇମ୍ ସେଡ୍ୟୁଲ ବନେଇବା ଯେଉଁଥିପାଇଁ କି ଆମେ ସବୁ ଜିନିଷ ଟାଇମ୍ରେ କରିପାରିବା ଯେମିତି ଖାଇବାରୁ ନେଇକି ପଢାରୁ ନେଇକି ପ୍ରାକ୍ଟିସ ସବୁ କିଛି ଆମେ ମ୍ୟାନେଜ କରିପାରିବା ଆମେ ଯଦି ସବୁ ଜିନିଷ ଟାଇମଲି କରିବା ତାହେଲେ ଏଇ ସବୁ ଜିନିଷ ମ୍ୟାନେଜ ହେଇପାରିବ ଆଉ ମେନ୍ ତ କିଛି କିଛି ପ୍ୟାରେଣ୍ଟସ ଥାନ୍ତି ଯେ ସପୋର୍ଟ କରନ୍ତିନି କାହିଁକି ନା ଏତେ ଜାଣିନାହାନ୍ତି ସ୍ପୋର୍ଟସ ବିଷୟରେ ତ ପାଠ ବି ଦରକାର ବେଶୀ ଆଗକୁ ନ ଯାଇପାରିଲେ ସେଥିପାଇଁ ଆମେ ପାଠ ସହିତ ଖେଳକୁ ବି ଆମେ ବହୁତ ଟାଇମ ଦେବାକୁ ପଡିବ ଯୋଉଟା କି ଆପଣ ନିଜେ ମ୍ୟାନେଜ କରିବାକୁ ପଡେ
1: ତେବେ ମ୍ୟାଡମ ଯେମିତି ଆପଣ କହିଲେ ଯେ ବର୍ତ୍ତମାନ ତ ଆପଣ ରାଜ୍ୟ ସ୍ତରୀୟ ଯାଇ ୱେଟ ଲିଫ୍ଟିଂରେ ଆପଣ ଯାଇଛନ୍ତି ଆଗକୁ ଅନ୍ତର୍ଜାତୀୟ ସ୍ତରରେ ପଦକ ଆଣିବାର ଅଭିଳାଷ ଆପଣଙ୍କର ରହିଛି ଏଇ ଯୋଉ ଜୀବନ ଯାତ୍ରାଟି ବର୍ତ୍ତମାନ ପର୍ଯ୍ୟନ୍ତ ଏହି କମ୍ ସମୟ ମଧ୍ୟରେ ମଧ୍ୟ କେମିତି ରହିଛି ଆପଣଙ୍କର ଏହି ୱେଟ ଲିଫ୍ଟିଂର ଜୀବନ ଯାତ୍ରା
0: ୱେଟ ଲିଫ୍ଟିଂ ହଉଛି ସବୁଠୁ ଲମ୍ବା ଗେମ୍ ଯେଉଁଥିପାଇଁ କି ଫାର୍ଷ୍ଟ ଆମର ମସଲ ଡେଭଲପ ହୁଏ ତାପରେ ପୋଶ୍ଚର ଆସେ ତାପରେ ଆମେ ଧୀରେ ଧୀରେ ପାୱାର ବଢେ କିନ୍ତୁ କାହିଁକି ନା ମୋର ବ୍ୟାକଗ୍ରାଉଣ୍ଡ ମୁଁ ଯେମିତି କହିଲି ମୋ ବାପା ବି ସ୍ପୋର୍ଟସର ବ୍ୟାକଗ୍ରାଉଣ୍ଡରୁ ଅଛନ୍ତି କୁହନ୍ତି ଯେମିତି କି ଜିନ୍ରେ ଥାଏ ତ ସେଭଳି ହିଁ ମୋର ଷ୍ଟ୍ରକ୍ଚର ଷ୍ଟାର୍ଟିଂରୁ ହିଁ ଟିକ୍ ଥିଲା ମସଲ ପାୱାରରୁ ନେଇକି ମୋ ବାପା ବି ମତେ ବହୁତ ପ୍ରାକ୍ଟିସ କରୁଥିଲେ ତା ଆଗରୁ ତ ପ୍ରଥମ ଥର ଯେତେବେଳେ ମୁଁ ଗଲି ପ୍ରାକ୍ଟିସ ପାଇଁ ତାର କିଛି ମାସ ଭିତରେ ହିଁ ମୋର ସିଲେକ୍ସନ ହେଇଥିଲା ଖେଳିବା ପାଇଁ ମାନେ ଲଗାତାର ପ୍ରାକ୍ଟିସ କଲେ ହିଁ ଆମେ କୋଉ ବି ଜିନିଷ ମାନେ ଭଲସେ କରିପାରିବା ଚାହେଁକି ଆଗକୁ ବି ମୋର ହେଇଯାଉ ହଷ୍ଟେଲ ବଗେରା ଯାହା ବି ସିଲେକ୍ସନ ହୁଏ
1: ତେବେ କେଉଁ କେଉଁ ଜାଗାରେ ସମ୍ମାନିତ ହେଇଛନ୍ତି ଏବଂ କଣ ସବୁ ଆପଣଙ୍କୁ ବିଦ୍ୟାଳୟ ସ୍ତରରେ ମଧ୍ୟ ସୁବିଧା ସୁଯୋଗ ଦିଆଯାଉଛି ସେ ସମ୍ପର୍କରେ
0: ପ୍ରଥମେ ତ ମୁଁ ଯେତେବେଳେ ଫାର୍ଷ୍ଟ ଖେଳିଲି ଇଣ୍ଟର କ୍ଲବ ଡିଷ୍ଟ୍ରିକ୍ଟରେ ହେଇଥିଲା ସୁନ୍ଦରଗଡ଼ ସେଇଠି ମୋର ଫାର୍ଷ୍ଟ ମେଡାଲ ଆସିଥିଲା ଷ୍ଟେଟରେ ଯେତେବେଳେ ମୁଁ ଖେଳିଲି ମୋର ବ୍ରୋଞ୍ଜ ମେଡାଲ ଆସିଥିଲା ତା ଛଡା ମାନେ ସ୍କୁଲରୁ ମତେ ବହୁତ ବେଶୀ ସପୋର୍ଟ ମିଳିଛି ମୋର ପ୍ରିନ୍ସିପାଲ ନେଇକି ଏଚ୍ଓଡି ଅଛନ୍ତି ସେମାନେ ବି ମତେ ବହୁତ ସପୋର୍ଟ କରିଛନ୍ତି ମୋ କମ୍ପିଟିସନରେ ବି ଆସିକି ଠିଆ ହେଇଛନ୍ତି ବୋଧହୁଏ ସେମାନଙ୍କର ବି ସପୋର୍ଟ ବିନା ମୁଁ ଏଠି ମାନେ ଖେଳି ପାରିଥାନ୍ତି କିନ୍ତୁ ସେଇ ହିସାବରେ ନାହିଁ କାହିଁକି ନା ସ୍କୁଲ ତରଫରୁ ବି ବହୁତ ସପୋର୍ଟ ଦରକାର ଯେମିତିକି ଛୁଟି ହେଲା ସେମାନେ ଯଦି ନ ଛାଡିଥାନ୍ତେ ତାହେଲେ ମୁଁ ଖେଳିବାକୁ ଆସିପାରିନଥାନ୍ତି ଆନୁଆଲ ଫଙ୍କସନରେ ଯେମିତିକି ସବୁ ଜିନିଷରେ ପ୍ରାଇଜ ଦିଆ ହୁଏ ତ ମତେ ସ୍କୁଲ ତରଫରୁ ତ ମିଳେ ହିଁ ସ୍ପୋର୍ଟସରେ କିନ୍ତୁ ମତେ ଖେଲ ରତ୍ନ ଆୱାର୍ଡ ବି ଦେଇଥିଲେ କାହିଁକି ନା ମୁଁ ସ୍କୁଲକୁ ଆମ ଓଡ଼ିଶାକୁ ରିପ୍ରେଜେଣ୍ଟ କରିଥିଲି ତ ସେଥିପାଇଁ ମତେ ଖେଲ ରତ୍ନ ଆୱାର୍ଡ ବି ମିଳିଥିଲା ସ୍କୁଲ ତରଫରୁ
1: ତେବେ ଆମର

0: କାର୍ଯ୍ୟକ୍ରମର ଶେଷ ବାର୍ତ୍ତା ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ କ'ଣ ରହିବ?
1: ମୁଁ ସମସ୍ତଙ୍କୁ ଏତିକି କହିବାକୁ ଚାହେଁ ଯେ ଜୀବନରେ କୌଣସି ସ୍ୱପ୍ନ ଛୋଟ ନୁହେଁ। ନିଜ ଉପରେ ବିଶ୍ୱାସ ରଖନ୍ତୁ, କଠିନ ପରିଶ୍ରମ କରନ୍ତୁ ଆଉ ବିଫଳତା ଭୟ କରନ୍ତୁ ନାହିଁ, କାହିଁକିନା ପ୍ରତ୍ୟେକ ବିଫଳତା ଆମକୁ ନୂଆ ଶିକ୍ଷା ଦେଇଥାଏ। ଯଦି ଆମେ ନିୟମିତ ପରିଶ୍ରମ କରିବା ତେବେ ସଫଳତା ନିଶ୍ଚୟ ମିଳିବ।
0: ତେବେ ମ୍ୟାଡାମ, ଆପଣ ଆସି ଆଜିର ଆମର କାର୍ଯ୍ୟକ୍ରମରେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ
2: ଆଜ୍ଞା।

ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ସ୍ୱପ୍ନ ପୂରଣ କରିବାରେ ଆଗଭର ହୋଇଛନ୍ତି। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆଜି ପାଇଁ ଆପଣଙ୍କ ରେଡିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମ ଖେଳ ଜଗତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ମୋନାଲିସା ଗୌଡ଼ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ ଶୁଣିଲେ ସ୍ମିତା ତ୍ରିପାଠୀଙ୍କ କଣ୍ଠରେ ହରିହର ସେଠୀଙ୍କ ରଚନାରୁ ଏ ଗୀତଟିକ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ସୁବେନ୍ଦୁ କୁମାର ପାଢ଼ୀ ଏବଂ ସ୍ମିତା ତ୍ରିପାଠୀଙ୍କ ଯୁଗଳ କଣ୍ଠରେ ହରିହର ସେଠୀଙ୍କ ରଚନାରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ 8:45 ଶୁଣିବା ମଳପାହାଡ଼ ଗୀତ କ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଛନ୍ତି ଏମରେନ୍ସିଆ ବୋର୍ଡ ଏବଂ ସାଥୀ।

ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672।

0: ଶ୍ରୋତାବନ୍ଧୁ ଶୁଣିଲେ ବଣପାହାଡ଼ ଗୀତ କ୍ରମରେ ମୁଣ୍ଡା ଗୀତ ପରିବେଷଣ କରିଥିଲେ ଏମରେନ୍ସିଆ ବୁଡ୍ ଏବଂ ସାଥୀ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ।
1: जून शाम 4 बजे सिर्फ विविध भारती पर।
2: आप सुन रहे हैं विविध भारती राष्ट्रीय सेवा, देश की सुरीली धड़कन चित्रलोक। कार्यक्रम में एक और छोटा सा ब्रेक।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ସକାଳ 10:00 ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଶୁଣିବା 1942 ଏ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି 102.6 MHz ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 MHz ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା ଅବ୍କେ ବରସ୍ ଚଳଚ୍ଚିତ୍ରରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଚୋର ମଚାଏ ସୋର ଚଳଚ୍ଚିତ୍ରରୁ ଏ ଗୀତଟିକୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶୁଣୁଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତରେ କେତୋଟି ଚଳଚ୍ଚିତ୍ରର ଗୀତ। ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟିକୁ ଶୁଣିବା କକ୍ଟେଲ୍ ଚଳଚ୍ଚିତ୍ରରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ ଶ୍ରୋତାବନ୍ଧୁ ସମୟ ବର୍ତ୍ତମାନ ଦିନ 12:00 ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଉମଙ୍ଗର 1312 ଅଧ୍ୟାୟ।

0: 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା
1: नाफेड ने एक प्रकार से nafex.in, दृष्टि, ईआरपी और नाफेड कल्याण, ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था, आज नाफेड ये सारी पहल कर 500 करोड़ के मुनाफे के साथ, 30,000 करोड़ के टर्नओवर के साथ देश के 74 लाख किसानों की सेवा कर रहा है।
0: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ

0: ବିଶ୍ୱାସ ପନ୍ଥ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ସଚିବ ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଚ୍ଚ ବୃଷ୍ଟିପାତ ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7ଟାରେ ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ 2 ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆମେରିକାର ସାନ୍ତା କ୍ଲାରାଠାରେ ଅନୁଷ୍ଠିତ ଗ୍ରୁପ୍ ଜେ ମ୍ୟାଚ୍ରେ ଆଲଜେରିଆ ଜୋର୍ଡାନ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ସେହିପରି ନ୍ୟୁୟର୍କ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ନରୱେ ସେନେଗାଲକୁ 3-2 ଗୋଲ୍ରେ ପରାସ୍ତ କରିଛି। ଗତରାତିରେ ଆମେରିକାର ଆର୍ଲିଙ୍ଗଟନ୍ଠାରେ ହୋଇଥିବା ଗ୍ରୁପ୍ ଜେ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0ରେ ପରାସ୍ତ କରିଛି। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି 2 ଗୋଲ୍ ଦେଇଛନ୍ତି, ଫଳରେ ଫିଫା ୱାର୍ଲ୍ଡକପ୍ରେ ମେସି ଏପର୍ଯ୍ୟନ୍ତ ସର୍ବାଧିକ 18 ଗୋଲ୍ କରି ସଫଳତା ଅର୍ଜନ କରିଛନ୍ତି। ଫିଲାଡେଲଫିଆ ଷ୍ଟାଡିୟମ୍ଠାରେ ଆଜି ସକାଳେ ଅନୁଷ୍ଠିତ ଗ୍ରୁପ୍ ଆଇ ମ୍ୟାଚ୍ରେ ଫ୍ରାନ୍ସ ଇରାକକୁ 3-0ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗ ଉପ ହିମାଳୟ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ କର୍ଣ୍ଣାଟକ ଉପକୂଳ, କୋଙ୍କଣ, ଗୋଆ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards during second round of civil investiture ceremony at Rashtrapati Bhavan this evening. Home Minister Amit Shah says Shyama Prasad Mukherjee's dream realized with abrogation of Article 370. National Security Advisor Ajit Doval says opening of Strait of Hormuz will strengthen energy security around the world. Enforcement Directorate conduct searches at 18 places in Tamil Nadu in connection with alleged teacher recruitment exam manipulation case. Lionel Messi becomes the highest goal scorer in FIFA World Cup history, leads Argentina into knockout stage. And in hockey, India to face Pakistan in opening match of the FIH Pro League in London today. President Draupadi Murmu will present the Padma Awards at the second civil investiture ceremony at Rashtrapati Bhavan this evening. Padma Awards, one of the highest civilian awards of the country, are conferred in three categories, Padma Vibhushan, Padma Bhushan and Padma

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ଅଗଷ୍ଟ ମାସ 31 ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 99.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ରାଜ୍ୟରୁ ପ୍ରାୟ 20ଟି ବିଦ୍ୟାଳୟକୁ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ

ପାଇଁ ନାମ ପଠାଯାଇଥିଲା। ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟକୁ ନଗଦ 1,00,000 ଟଙ୍କା ସ୍ୱୀକୃତି ପ୍ରମାଣପତ୍ର ସହିତ ତିନିଦିନିଆ ବାହ୍ୟ ପରିଦର୍ଶନରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9:30-11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ ମାସ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି ଏବଂ ଖୁବ୍ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4 ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,928 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ, ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଏହି ଭଜନଟି ତୃପ୍ତି ଦାସଙ୍କ କଣ୍ଠରେ କୃଷ୍ଣବଲ୍ଲଭୀ ରଥଙ୍କ ରଚନାରୁ। ଏଇ ମା ପରା ଏଇ ମା କାଳୀ ଉଗ୍ର ତାରାରେ, ଏଇ ମା ପରା ଏଇ ମା କାଳୀ।

ଜୟ ମା ଭବାନୀ ଶଙ୍କରୀ ତାରିଣୀ ଭୟ ନିବାରିଣୀ ତାରିଣୀ ହେ। ଶ୍ରୋତାବନ୍ଧୁ, ଶୁଣିବା ଏହି ଭଜନଟି ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ପୁରାତନ ରଚନାରୁ।

ଶ୍ରୋତାବନ୍ଧୁ ସମବେତ କଣ୍ଠରେ ଶୁଣିଲେ ଏହି ଭକ୍ତି ଗୀତଟି ପୁରାତନ ରଚନାରୁ। ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 433 ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ବଳରାମ ବ୍ରହ୍ମହତ୍ୟା ଦୋଷ ଖେଳନ କରିବା ନିମନ୍ତେ ବର୍ଷେ କାଳ ତୀର୍ଥାଟନ କରିଛନ୍ତି ଏବଂ ଶେଷକୁ ଆସି ପ୍ରଭାସ ତୀର୍ଥରେ ପହଞ୍ଚିଛନ୍ତି। ଏତେବେଳକୁ କୁରୁପାଣ୍ଡବ ଯୁଦ୍ଧ ଶେଷ ପ୍ରାୟ। ଏବେ ଲଢ଼ୁଛନ୍ତି ଭୀମ ଏବଂ ଦୁର୍ଯ୍ୟୋଧନ ଗଦା ଯୁଦ୍ଧ। ବଳରାମ ରଣକ୍ଷେତ୍ରରେ ପହଞ୍ଚି ସେମାନଙ୍କୁ ଯୁଦ୍ଧରୁ ନିବୃତ୍ତ ହେବାକୁ ପ୍ରବର୍ତ୍ତାଇଛନ୍ତି। ତାଙ୍କ ଉପଦେଶ ପ୍ରତ୍ୟାଖ୍ୟାତ ହେବାରୁ ସେ ପୁଣି ନୈମିଷାରଣ୍ୟକୁ ଯାଇ ଯଜ୍ଞ କରିଛନ୍ତି। ଅନନ୍ତ ବଳରାମଙ୍କ ଲୀଳା ଶୁଣିଲା ପରେ ପରୀକ୍ଷିତ ପୁଣି ମନୋହର କୃଷ୍ଣ ଲୀଳା ଶୁଣିବାକୁ ଚାହିଁଛନ୍ତି।

ଶ୍ରୋତାବନ୍ଧୁ ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 433ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତିଗୀତର ଆଲବମ। ପ୍ରଥମେ ଗୀତଟିକୁ ଗାଇଛନ୍ତି କୁମାର ବାପି, ଅରୁଣ ମନ୍ତ୍ରୀଙ୍କ ଲେଖାରୁ, ସଙ୍ଗୀତ ବୁଲୁ ମିଶ୍ର।

ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତର ଆଲବମ୍। ବର୍ତ୍ତମାନ ଶୁଣିବା ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଏହି ଗୀତଟି, ଅରୁଣ ମନ୍ତ୍ରୀଙ୍କ ଲେଖାରୁ।

ଶ୍ରୋତା ବନ୍ଧୁ, ଆପଣମାନେ ଏହି ଓଡ଼ିଆ ଭକ୍ତି ଗୀତଟି ଶୁଣିଲେ। ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଲେଖାରୁ, ସଙ୍ଗୀତ ଦେଲେ ବୁଲୁ ମିଶ୍ର। ଏଥର ପରବର୍ତ୍ତୀ ଗୀତ ଗାଇଛନ୍ତି ପମେଲା, ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ବୁଲୁ ମିଶ୍ର।

ଶ୍ରୋତାବନ୍ଧୁ, ଶେଷ ହେଲା ଓଡ଼ିଆ ଭକ୍ତି ଗୀତର ଆଲବମ୍ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଶୀ ଗୀତ। 6:30 ଉଦୟ ଭାରତ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲରେ ବଲାଙ୍ଗୀର ଜିଲ୍ଲାର ଖବର ଜାଣିପାରିବେ। 7:30 କିଷାନ ବାଣୀ, ଏଥିରେ ସାକ୍ଷାତକାର ଶୁଣିବେ ଲାଭଜନକ କୁନ୍ଦୁରୀ ଚାଷ ସମ୍ପର୍କରେ ସଫଳ ଚାଷୀ ସମୀର କୁଲୁଙ୍କ ସହିତ। ରାତି 8:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 10:00 ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଶୁଣିପାରିବେ 11:00 ପର୍ଯ୍ୟନ୍ତ। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ବୁଧବାରର କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ଶ୍ରୀରାମଚରିତ ମାନସର 204ତମ ଭାଗ ଶୁଣିପାରିବେ। 7:10 ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 କାର୍ଯ୍ୟକ୍ରମ ସ୍ମୃତିରେ ସ୍ମୃତିରେ। 8:30 ସୁଗମ ସଙ୍ଗୀତ। 8:45 ବଣ ପାହାଡ଼ର ଗୀତରେ କିଷାନ ଗୀତ ଶୁଣିବେ। 9:00, 11:00, 12:30 ଓ ଅପରାହ୍ନ 2:45ରୁ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। ଆସନ୍ତାକାଲି 10:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆସନ୍ତାକାଲି 4:00 ଶୁଣିବେ ଆକାଶବାଣୀ ରାଉରକେଲାର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ। 5:00 ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତ। 5:30 ଶୁଣିବେ ନାରୀ ମହଲ। 6:10 ସମ୍ବଲପୁରୀ ଗୀତ ଶୁଣିବେ। 6:30 କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଜାଣିପାରିବେ। 7:30 କ୍ଷେତ ଖମାର, ଏଥିରେ ରହିଛି ଆଲୋଚନା ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏ ସମ୍ପର୍କରେ ଜାଣିପାରିବେ ରଙ୍ଗବାରାଙ୍କଠାରୁ। 8:00 ଶୁଣିବେ ସିନେ ସଙ୍ଗୀତ। 10:00 ଓଡ଼ିଆ ଆଲବମ୍ ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତରେ ସିତାର ବାଦନ, ଶିଳ୍ପୀ ରହିବେ ପଣ୍ଡିତ ନିଖିଲ ବ୍ୟାନର୍ଜୀ। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଗାମୀକାଲି ବୁଧବାରର କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଓଡ଼ିଶୀ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ବନମାଳୀଙ୍କ ରଚନାରୁ ଏହି ଗୀତଟି ଶୁଣିବା।

ଶ୍ରୋତାବନ୍ଧୁ, ସଦାନନ୍ଦ ସାହୁଙ୍କ କଣ୍ଠରେ ଶୁଣିଲେ ଏହି ଓଡ଼ିଶୀ ଗୀତଟି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ। ଶେଷ ହେଲା ଓଡ଼ିଶୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସ୍ତର କ'ଣ ଏବଂ ସେମାନେ କେଉଁ ସ୍ତରର ସୌନ୍ଦର୍ଯ୍ୟ ଆକର୍ଷଣ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଜାଣିବା ଆବଶ୍ୟକ। ସରକାରରେ ନୀତିଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଫଳାଫଳ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଉଦାହରଣ ସ୍ୱରୂପ, ବିଦ୍ୟାଳୟରେ ପଢ଼ୁଥିବା ନିର୍ଦ୍ଦିଷ୍ଟ ବୟସର ବାଳିକାମାନଙ୍କର ପ୍ରତିଶତ ବୃଦ୍ଧି, କିଶୋରମାନଙ୍କ ପୁଷ୍ଟିକର ଖାଦ୍ୟ ଗ୍ରହଣ ବୃଦ୍ଧି, ଯାନବାହନର ନିର୍ଗମନ ସ୍ତର ହ୍ରାସ କରିବା ଇତ୍ୟାଦି। ନୀତିର ସଫଳ କାର୍ଯ୍ୟକାରିତା ପାଇଁ ଆମକୁ ଜାଣିବା ଆବଶ୍ୟକ ଆମେ କ'ଣ ହାସଲ କରିବାକୁ ଚେଷ୍ଟା କରୁଛନ୍ତି, ଲକ୍ଷ୍ୟ ଦର୍ଶକ କିଏ ଏବଂ ସେମାନଙ୍କର ଆକାର କ'ଣ, ନୀତିର ଉଦ୍ଦେଶ୍ୟ ହାସଲ କରିବା ପାଇଁ ଆମେ କେଉଁ ପରିବର୍ତ୍ତନକୁ ଉତ୍ସାହିତ କରିବାକୁ ଚାହୁଁଛନ୍ତି ଇତ୍ୟାଦି। ଏସବୁକୁ ବୁଝିବା ପାଇଁ ସଠିକ୍ ଏବଂ ପ୍ରାସଙ୍ଗିକ ପରିସଂଖ୍ୟାନ ସହାୟକ ହୋଇଥାଏ। ସରକାରୀ ପରିସଂଖ୍ୟାନ ସାମାଜିକ ଏବଂ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ରେକର୍ଡ କରିବାରେ, କେଉଁ ସ୍ଥାନରେ ନୀତି ପ୍ରଭାବ ପକାଇବା ଆବଶ୍ୟକ ସ୍ଥିର କରିବାରେ, ନୀତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ, ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନା।

ବ୍ୟକ୍ତିରେ କେତେ ପରିମାଣର ପରିବର୍ତ୍ତନ ଆବଶ୍ୟକ ଆକଳନ କରିବାରେ ଏକ ନିର୍ଦ୍ଦିଷ୍ଟ ନୀତି ଭଲ କାମ କରୁଛି କି ନାହିଁ ଚିହ୍ନଟ କରିବାରେ ଏବଂ ଏଥିରେ ଜଡ଼ିତ ଆନୁମାନିକ ଖର୍ଚ୍ଚ ଆକଳନ କରିବାରେ ସହାୟକ। ଏକ ଦୃଢ଼ ପରିସଂଖ୍ୟାନର ଭିତ୍ତିଭୂମି ନିର୍ଭର କରେ ସରକାରୀ ଗଣନାକାରୀ ଏବଂ ସର୍ବେକ୍ଷଣକାରୀ।

ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ଭାରତ ସରକାରଙ୍କର ମିନିଷ୍ଟ୍ରି ଅଫ୍ ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ଦ୍ୱାରା ଅନେକ ବଡ଼ ଧରଣର ପରିସଂଖ୍ୟାନ ସର୍ବେକ୍ଷଣ କରାଯାଉଛି। ଏହାର ଉଦାହରଣ ହେଉଛି ପିରିୟଡିକ୍ ଲେବର ଫୋର୍ସ ସର୍ଭେ, ଟାଇମ୍ ୟୁଜ୍ ସର୍ଭେ, ଆନୁଆଲ୍ ସର୍ଭେ ଅଫ୍ ଇନକର୍ପୋରେଟେଡ୍ ସର୍ଭିସେସ୍ ସେକ୍ଟର ଏଣ୍ଟରପ୍ରାଇଜେସ୍, ଆନୁଆଲ୍ ସର୍ଭେ ଅଫ୍ ଇଣ୍ଡଷ୍ଟ୍ରିଜ୍ ଇତ୍ୟାଦି। ଏହା ବ୍ୟତୀତ ଜନଗଣନା, ଯାହା ହେଉଛି ସର୍ବବୃହତ୍ ପରିସଂଖ୍ୟାନ ସର୍ବେକ୍ଷଣ ମଧ୍ୟରୁ ଗୋଟିଏ, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏହି ପରିସଂଖ୍ୟାନ ସର୍ବେକ୍ଷଣ ବ୍ୟାପକ ସାମାଜିକ ଆର୍ଥିକ ସୂଚକାଙ୍କର ମୂଲ୍ୟାଙ୍କନ କରିବାରେ ସାହାଯ୍ୟ କରିଥାଏ। ଆଗାମୀ ସମୟରେ କେଉଁ କ୍ଷେତ୍ରରେ ନୀତି ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ତାହା ସୂଚାଇଥାଏ। ନୀତିଗୁଡ଼ିକର ପ୍ରଭାବ କେତେ ମାତ୍ରାରେ ରହିଛି ତାହା ଉପରେ ଆଲୋକପାତ କରିଥାଏ। ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ତୃଣମୂଳ ସ୍ତରରେ ନୀତିର ସଫଳ କାର୍ଯ୍ୟାନ୍ୱୟନରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ସମସାମୟିକ ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଏବଂ ଅନ୍ୟାନ୍ୟ DBT ଯୋଜନା ଭଳି ନୀତି ଏବଂ କାର୍ଯ୍ୟକ୍ରମର ସଫଳତା ଅତି କମ୍ରେ 2 କାରଣ ଉପରେ ନିର୍ଭର କରିଥାଏ। ସାମାଜିକ ଆର୍ଥିକ ପରିସଂଖ୍ୟାନର ରଣନୈତିକ ଉପଯୋଗ ଏବଂ ଏଭଳି ଯୋଜନାର କାର୍ଯ୍ୟାନ୍ୱୟନରେ ଜନଭାଗିଦାରୀ, ଏହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବାରେ ଏବଂ ଲିକେଜ୍ ଉଲ୍ଲେଖନୀୟ ଭାବରେ ହ୍ରାସ କରିବାରେ ସାହାଯ୍ୟ କରିଛି। ଭାରତରେ ସଠିକ୍ ପରିସଂଖ୍ୟାନରେ ଯୋଗଦାନ କରିବାରେ ଆମର କର୍ତ୍ତବ୍ୟକୁ ଆମେ ବୁଝିବା, ଯାହା ଉନ୍ନତ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରିତା ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧିର ଫଳାଫଳ ଦେବ।

ଶୁଣୁଥିଲେ ଆଲୋଚନା ଯୋଜନାର ସଫଳ ରୂପାୟନରେ ନିର୍ଭୁଲ ପରିସଂଖ୍ୟାନର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭାରତ ସରକାରଙ୍କ ଭାରତୀୟ ଅର୍ଥନୈତିକ ସେବାରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଂଶୁମାନ କାମିଲା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ

57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30 ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14 ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3 ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ଟାରୁ 11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8 ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର

0: ଗୋବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି ପଇତା ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କିଶୋରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ଼ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ଼ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: उड़ीसा को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा गंगेटिक वेस्ट बंगाल और उड़ीसा के ऊपर से होती हुई जा रही है जहाँ पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ

ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। UPI ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ Tier 2 ଏବଂ Tier 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ GST ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବା ବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଇଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପ କ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ PLI ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର GST ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି।

ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର 500 ଗିଗାୱାଟ ଏବଂ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଇଜି 2 କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉର୍ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀନ 2 କ୍ଷେପ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ଇ କ୍ଷେପେ 2 ପଦ୍ମବିଭୂଷଣ, 7 ପଦ୍ମଭୂଷଣ ଆଉ 56 ପଦ୍ମଶ୍ରୀ ସମ୍ମାନୀ ସମ୍ମାନିତ କରିଛନ୍। ଇ କ୍ଷେପେ ଓଡ଼ିଶାର 3 ପଦ୍ମଶ୍ରୀ ସମ୍ମାନିତ କରାଯାଇଛି। କଳାକ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ର ଆଉ ସାହିତ୍ୟ ଆର୍ ଶିକ୍ଷା କ୍ଷେତ୍ର ଲାଗି ଚରଣ ହେମ୍ରମଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ଇନୁ ଜନେଇ ଦିଆଯାଉଛି ଯେ ଆଗନୁ ରାଷ୍ଟ୍ରପତି ଗଲା ମାସର 25 ଦିନ ପହିଲା କ୍ଷେପ୍ତି 66 ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଇତି ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଆଉ ଶିକ୍ଷା କ୍ଷେତ୍ରତି ସମ୍ମାନିତ କରାଯାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ଜୀବନ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କର ପରିବାର ଲୋକର ଲାଗି ସାହାଯ୍ୟ ଟଙ୍କାକେ ରାଜ୍ୟ ସରକାର 4 ଲକ୍ଷ 10 ଲକ୍ଷ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାତି ଜୀବନ ହରାଇଥିବା ଶ୍ରମିକମାନଙ୍କର ପରିବାର ଲୋକର ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍। ଏ ଭିତରେ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 7 ବଢ଼ିଛି। ସରକାରଙ୍କ ତରଫ ଗୋଟିଏ 3 ବରିଷ୍ଠ ଅଧିକାରୀ ଦଳ ଗଲାକାଲି ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ସଂଗ୍ରହ କରିବା ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେଉଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶତି ଗୋଟିଏ 3 ଦଳ ଗଠନ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିକରି ରିପୋର୍ଟ ଦେବାର ଲାଗି ତାମିଲନାଡୁ ସରକାରଙ୍କ ତରଫ କୁହାଯାଇଛି। ତାମିଲନାଡୁର ତିରୁଭଲ୍ଲୁରନ ଗଲା 21 ଦିନ ଗୋଟିଏ କାରଖାନାତି ଏମୋନିଆ ଗ୍ୟାସ୍ ବାହାରବାରନ ଏହି ଦୁର୍ଘଟଣା ହୋଇଥିଲା। ଦୂର ଆଉ ଗଭୀର ସମୁଦ୍ରତି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ର ଜାତୀୟ

କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ଆଉ ଜନସଂଘର୍ଷ ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟ୍ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସୋର୍ ରହିବା ବୋଲି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳନ କରାଯାଉଛି। ଆଜି ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାର ନଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କନ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେଉଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 135 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800-11-7800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1-9-2-3 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 26 ତାରିଖ ତକ ନିଜର ମତାମତ ଦେଇପାରିବେ। ନିଶାମୁକ୍ତ ଭାରତ ଅଭିଯାନ 2026 ପାଳନ ଅବସରରେ ଏ ବଛରର ବିଷୟବସ୍ତୁ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ କି ପହଚାନ ରହିଛି। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇକରି ତାର ଶୁଭାରମ୍ଭ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାନ 64.4 mm ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜି 2 ନମ୍ବର କ୍ଷେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କର ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଅବସରରେ ଆଇବା କାଲ୍ଟାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ସମ୍ମାନିତ ହୋଇଛନ୍ତି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ବର୍ଷ 3 ବର୍ଗ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ଘୋଷିତ ହୋଇଥିଲା। ସେଥିମଧ୍ୟରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ, 113 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଯାତ୍ରାର ନେତୃତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଭାରତୀୟ ପ୍ରଶାସନିକ ସେବା 2024 ବ୍ୟାଚ୍ର 183 ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ ବେଳେ ଶ୍ରୀ ମୋଦି ଏହା କହିଛନ୍ତି। ନାଗରିକ ଦେବଭାବ ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ନାଗରିକଙ୍କୁ ଶାସନର କେନ୍ଦ୍ର ରଖିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟି ସହ ନବସୃଜନ, ନାଗରିକ କୈନ୍ଦ୍ରିକ ଶାସନ ଚିନ୍ତାଧାରା ସହିତ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗ କରିବାକୁ ଏହି ପ୍ରଶିକ୍ଷାର୍ଥୀଙ୍କୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ପ୍ରତ୍ୟେକ ନୀତି ପ୍ରଶାସନିକ ନିଷ୍ପତ୍ତି ବିକଶିତ ଭାରତ ଗଠନ ଦୃଷ୍ଟିକୋଣ ନେଇ କାର୍ଯ୍ୟକାରୀ ହେବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି, ଶକ୍ତି, ସୁରକ୍ଷା ଏବଂ ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ବ୍ୟାଚ୍ରେ 40% ଅଧିକ ମହିଳା ଅଧିକାରୀଙ୍କ ଉପସ୍ଥିତି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କର ବର୍ଦ୍ଧିତ ଅଂଶଗ୍ରହଣକୁ ଆଲୋକପାତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶରେ ସାର କ୍ଷେତ୍ରରେ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ପ୍ରଫେସର ଏସ୍ ମହେନ୍ଦ୍ର ଦେବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଏକ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, ଜାତୀୟ ଆୟର ପ୍ରାୟ 1/5 କୃଷି କ୍ଷେତ୍ରରୁ ଆସିଥାଏ। ଏଥିସହ 43% ଶ୍ରମ ଶକ୍ତିକୁ କୃଷିକ୍ଷେତ୍ର ଜୀବିକା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ଗତ 2024 ଆର୍ଥିକ ବର୍ଷରେ ଶେଷ ହୋଇଥିବା ଦଶନ୍ଧିରେ ଦେଶର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ହାରାହାରି ବାର୍ଷିକ ରେକର୍ଡ ପରିମାଣ 4.4% ଅଭିବୃଦ୍ଧି ଘଟିଛି। ପଶୁପାଳନ ଏବଂ ମତ୍ସ୍ୟଚାଷ ବାର୍ଷିକ ପ୍ରାୟ 7% ବୃଦ୍ଧି ପାଇଥିବା ଶ୍ରୀ ଦେବ କହିଛନ୍ତି। ନିରନ୍ତର ସାର ଯୋଗାଣ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପୁଷ୍ଟିକର ଆଧାରିତ ରିହାତି ବ୍ୟବସ୍ଥା ଦ୍ୱାରା ଦେଶର କୃଷିକ୍ଷେତ୍ର ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଦେବ କହିଛନ୍ତି। ଭାରତ ମଙ୍ଗୋଲିଆ ସମ୍ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ମଙ୍ଗୋଲ ରିଫାଇନେରୀ ପ୍ରକଳ୍ପକୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର

ଜୟଶଙ୍କର ପରିଦର୍ଶନ କରିଛନ୍ତି। ତାଙ୍କ ସହ ମଙ୍ଗୋଲିଆ ପ୍ରତିପକ୍ଷ ବାତସେତ୍ ଶେଖ୍ ବଟମୁଙ୍କ ଏବଂ ଶିଳ୍ପ ଓ ଖଣି ମନ୍ତ୍ରୀ ଗୋଙ୍ଗୋର ଡାମ୍ଡିନ୍ ନ୍ୟାମ୍ ଏହି ଗସ୍ତରେ ଯାଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ବନ୍ଧୁତ୍ୱ ଆଧାରିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଡକ୍ଟର ଜୟଶଙ୍କର ପ୍ରକଳ୍ପ ସ୍ଥଳରେ ଭାରତୀୟ ଏବଂ ମଙ୍ଗୋଲିଆର କାର୍ଯ୍ୟରତ କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ମଙ୍ଗୋଲିଆକୁ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ମନ୍ତ୍ରୀ ତଥା ମୁଖ୍ୟ କ୍ୟାବିନେଟ୍ ସଚିବ ବାଟମୁର ଏଙ୍କ ବାରଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି। ମାଇ ଭାରତ ଅଭିଯାନ ଅଧୀନରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ବନ୍ଦେ ମାତରମ୍ ଶିବିରର ଆୟୋଜନ କରାଯିବ। ଦେଶର ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ଯୁବବର୍ଗଙ୍କୁ ଅଧିକ ସଚେତନ କରାଇବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏଥିପାଇଁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ 20 ଶିବିର ସ୍ଥାପନ କରାଯିବ। 6 ରାଜ୍ୟର 15-38 ବର୍ଷ ବୟସ୍କ 150 ଜଣ ଯୁବ ଅଂଶଗ୍ରହଣକାରୀ ପ୍ରତ୍ୟେକ ଶିବିରରେ ଯୋଗଦେବେ। ସେମାନଙ୍କ ମଧ୍ୟରେ 50% ମହିଳା ଏବଂ ପଛୁଆ ବର୍ଗର ସଦସ୍ୟ ଅନ୍ତର୍ଭୁକ୍ତ ହେବେ। ପ୍ରଥମ ପର୍ଯ୍ୟାୟ ଶିବିର ଆସନ୍ତାକାଲିଠାରୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର କୋଲକାତାଠାରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ କହିଛି, ଏହି ଶିବିରଗୁଡ଼ିକରେ ପ୍ରାୟ 3000 ଯୁବକ ଯୁବତୀ ଯୋଗଦେବେ। ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଭାବର ଆଦାନ ପ୍ରଦାନ, ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ଫଳାଫଳ ପ୍ରକାଶ ପାଇଛି। CUET ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି NTA କହିଛି। ଗତମାସ 11-31 ପର୍ଯ୍ୟନ୍ତ CBT ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ NTA ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ୍ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି, ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30 ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30 ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା, ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ, ମେଘାଳୟ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ପ୍ରବଳ ବର୍ଷା

0: ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
3: ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଆପଏଣ୍ଟେଡ୍ ବାଇ ପଲିଟିକାଲ ପାର୍ଟି ସେମାନଙ୍କର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର ସୋ ଦ୍ୟାଟ୍ ଆମର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ ହୋଇପାରିବ। ଆଉ ଏହାର ଆମର ଏହାଦ୍ୱାରା ମୁଁ ଅନୁରୋଧ କରୁଛି କି ଆମର ଯେତେ ବି ବିଏଲ୍ଓଜ୍ ଯେତେବେଳେ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ ତ ସବୁ ବଲାଙ୍ଗୀରବାସୀଙ୍କୁ ମୋର ଆଜ୍ ଅ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ଆପଣଙ୍କୁ ରିକ୍ୱେଷ୍ଟ ରହିବ ଆପଣ ତାଙ୍କୁ ପୁରା ସହଯୋଗ କରନ୍ତୁ।
2: ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ଯେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ମହିଳା ସଶକ୍ତିକରଣ ଭିତ୍ତିଭୂମି ଓ ରୋଜଗାର କ୍ଷେତ୍ରରେ ବିଭିନ୍ନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ସୁଭଦ୍ରା ଲକ୍ଷ୍ୟପତି ଦିଦି ଆୟୁଷ୍ମାନ ଭାରତ ସିଏମ୍ କିଷାନ ଓ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏହାର ପ୍ରମୁଖ ଉଦାହରଣ ବୋଲି ସେ କହିଥିଲେ।
4: ପ୍ରଥମ କରି ଅଟଲ ବିହାରୀ ବାଜପେୟୀ ଗାଁର ସୁବ୍ୟବସ୍ଥା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା। ଦୁଇ ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା ଯୋଜନା ଗାଁକୁ ପହଞ୍ଚି ପାରିଲା। ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ। ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ। ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ। ଏବଂ ସବୁଠାରୁ ଯେଉଁ କଲେଜକୁ ଆସୁଥିବା ଛୋଟ ଛୁଆ ଏ ଭିତରେ 2ଟା ସମ୍ପର୍କ ଯୋଡ଼ି ହେଉଛି ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସବୁ ପଞ୍ଚାୟତରେ ଆମେ ଗୋଦାବରିଷ ଆଦର୍ଶ ବିଦ୍ୟାଳୟ କରିବୁ ଯେଉଁଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
2: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
5: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି ଏବଂ ଏଇ ବର୍ଷର ୟୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ ଲୋକମାନେ ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
2: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ

0: ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଚାଷୀ ଭାଇ ଭଉଣୀମାନଙ୍କର ମନପସନ୍ଦ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ରୀନା ଦୀପ ଏବଂ ବିନୟ କୁଲ୍ଲୁ।

0: ଚାଷୀ ଭାଇ ବହିନ ମାନେ ଆପଣ ମାନକେ ଆପଣ ମାନଙ୍କର ଶଶି ଆରୁ ମଙ୍ଗଲୁ ଭାଇର ଜୁହାର ଆରୁ ସ୍ୱାଗତ ଆଜିର ଆମର କିଷାନ ବାଣୀ କାର୍ଯ୍ୟକ୍ରମ ନ
1: ଆରୁ ସଭେ ତ ଜାଣିଛନ୍ ଗା ଦାଦା ଯେ ଆମର ଏଇ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି ହେଲେ ଦାଦା ଚାଷବାସ ଲାଗି ତ ସଭେ ଏଇଟା ରେଡି ହେଲେ ନ
0: ହୋଇଗା ହୋଇ
1: ବଢିଆ କରି ଗଲା ବରଷ ଯେନ୍ତା ଚାଷବାସ ମାନେ ହେଇଥିଲା କି ସେନ୍ତା ଇ ବରଷ ବି ଭଲସେ ଚାଷବାସ କର୍ମୁ ଭଲ କରି ଖତ ସାର ମାନେ ଦେମୁ ଆର ଚାଷବାସଟା ପୁରା ବଢିଆ ହେବା ଅମଳଟା ବି ପୁରା ବଢ଼ବା ଆରୁ ଭଲ ଦୁଇ ପଇସା ଲାଭ ହେବା ବୋଲି କରି
0: ବିଲକୁଲ ବିଲକୁଲ
1: ଆରୁ ଏତେ ସବୁ କଥା ଭିତରେ କିନି ଦାଦା କିଛି ଚାଷୀ ଭାଇ ବହନ ମାନେ ଅଛନ୍ ଯେନ୍ ମାନେ କି ଇ ପରିବେଶ ହିସାବେ ବୋଲେ ସେତାକେ ଯେନ୍ତା ସୁହାଲା ବଗିର ଚାଷବାସ ମାନେ କରବେ ଆର କିଛି ଚାଷୀ ଭାଇ ବହନ ମାନେ ଅଛନ୍ ଯେନ୍ ମାନେ ଖାଲି ଉତ୍ପାଦନ ବଢ଼ାବାର ଲାଗି ଭଲ ଲାଭ ପାଇବାର ଲାଗି ଚାଷବାସ ମାନେ କରବାର ଲାଗି ବି ସେମାନେ ବୋଲେ ମନ ବୋଲଉଥିବେ ଗା
0: ବିଲକୁଲ ବିଲକୁଲ
1: ବୋଲେ ମୋର କହିବାର କଥା ଏଇଟା ଯେ କିଛି ଜଣ ଅଛନ୍ ଚାଷୀ ଭାଇ ବହନ ମାନେ ଯେନ୍ ମାନେ ପ୍ରାକୃତିକ ଚାଷ ସେଟା କରବାର ଲାଗି ମନ କରୁଛନ୍ ଆର କିଛି ଅଛନ୍ ଯେନ୍ ମାନେ ଇ ରାସାୟନିକ ହିସାବେ ଯେନ୍ ଚାଷବାସ ମାନେ ହେସି ଯେନ୍ଥି ଏତକା କରି ଇ ରାସାୟନିକ ସାର କୀଟନାଶକ ମାନେ ଦିଆଯାଏସି ସେ ଉପରେ ସେମାନେ ଟିକେ ନିର୍ଭର କରବେ ଆର ଚାଷବାସ ମାନେ କରବେ
0: ତ କଥାଟା ଏଇଟା ଶଶି କି ଭୁଲ କାମ ତ ଆମେ ସଭେ କରସୁଁ ଆମେ ଇ ଯେନ୍ ଉତ୍ପାଦନ କେ ବଢ଼ାବାର ଲାଗି ହେଇପାରେ କି ରାସାୟନିକ ହିସାବରେ ଆମେ ଚାଷବାସ କରଲା କିନ୍ତୁ ସମୟଟା ଆସଲାନୁ କି ଆମକେ ଇ ଭିତରେ ପରିବର୍ତ୍ତନ ହେବାର ଲାଗି ପଡବା
1: ହଁ ଦାଦା ଆରୁ ସମୟ କେ ଚିହ୍ନି କରି କି ସମୟର ଯେନ୍ ଇସାରା ସେତାକେ ଯଦି ନି ଚିହ୍ନା ଆର ଆମେ ସଚେତନ ନି ହେମା ବୋଇଲେ ଆମର ଯେନ୍ ଅସୁବିଧା ମାନେ ହେବା ଇହାଦେ ଯେନ୍ ପ୍ରକାରର ଅସୁବିଧା ମାନେ ହଉଛେ ସେଟା ଆମେ ସଭେ ଜାଣିପାରୁଛୁ ଆରୁ ଯେନ୍ ପ୍ରକାରର ଅସୁବିଧା ଆଗକେ ଆସବା ବୋଇଲେ ଇହାଦେ ଅସୁବିଧା କେ ସହେବାରଟା ମୁସ୍କିଲ ହଉଛି ହେଲେ ଭବିଷ୍ୟତରେ କେନ୍ ପ୍ରକାରର ଅସୁବିଧାର ସମ୍ମୁଖୀନ ଆମେ ହେମା ସେତାର ସାମ୍ନା କରିପାରବାର କ୍ଷମତା ଆମର ଭିତରେ ଥିବା ନେଇଥିବା ଆର କରବାର ଲାଗି ଆମେ ସମର୍ଥ ଥିମା କି ନେଇଥିମା ଯେ ସେତାର ବି କିଛି ଗ୍ୟାରେଣ୍ଟି ନିନ
0: ଆରୁ ଯେତେବେଳେ ଦିନ ଦୁନିଆଟା ଆଗକେ ବଢୁଛେ ବୋଇଲେ ଆମେ କହିମା କି ନି କହିମା କିନ୍ତୁ ଇ ଯେନ୍ ଜିନିଷ ପତର ମାନଙ୍କର ଦରଦାମ ଫେର ବଢୁଛେ ଆରୁ ଇ ଭିତରେ ଆମେ ସବୁ ଜାଣିଛୁ ଯେ ଦେଶ ଦୁନିଆ ଥି ଲଢେଇ ମାନେ ଚାଲିଛେ ଆରୁ ଲଢେଇ ଚାଲିଲା ବେଲକେ କାଣା ହଉଛେ ଆମେ ଆମର ଯେନ୍ ଜରୁରୀ ଜିନିଷ ମାନକେ ଯେନ୍ତାକି ଆମର ଚାଷବାସ ଯଦି କଥା ହେମା ବୋଇଲେ ଇ ଯେନ୍ ରାସାୟନିକ ସାର ମାନକେ ଆମେ ଅଲଗା ଦେଶରୁ ଆମେ ଆମଦାନୀ କରସୁ ମାନେ ମଙ୍ଗାସୁ ତ ସେମାନେ ଯଦି ନାଇଁ ଆସିପାରିଲା ବୋଇଲେ ଆମର ପାଖେ ଯେତେ ଅଛେ ଆମର ଇନର କମ୍ପାନୀ ମାନେ ଯେତେ ବନଉଛନ୍ ତ ସେମାନଙ୍କେ ଯଦି କଚା ମେଟେରିଆଲ ମିଳିଲା ଯେନ୍ କଚା ମାଲ ସବୁ ଯେନ୍ ଦରକାର ପଡ଼ସି ସବୁ ବନାବାର ଲାଗି ସେଟା ଅଛେ ବୋଇଲେ ସେମାନେ କରିପାରବେ ଯଦି ନାଇଁ ନ ଅଲଗା ଜାଗାରୁ ଆସୁଛେ ହେଲେ ଫେର ଦରଦାମ ମାନେ ବଢ଼ବା ଯଦି ପେଟ୍ରୋଲ ଡିଜେଲର ଦାମ ବଢ଼ିଲା ହେଲେ ଫେର ସେଟା ବଢ଼ବା ତ କେତେ କାଏଁ କଥା ମାନେ ଅଛେ ହେଲେ ଯଦି ଆମେ କାଣା କରୁଛୁ ପ୍ରାକୃତିକ ହିସାବରେ ଚାଷବାସ କରବାର ଲାଗି ଚାହୁଁଛୁ ବହୁତ ଦିନ ହେଲାନ ଏସବୁ କଥା ମାନେ ଚାଲିଛେ ଏଇଟା ତ ନୂଆ କଥା ନୁହେଁ ଆମେ ଫେର ଆମର ବୈଠକ ନେ କଥାବାର୍ତ୍ତା ଚଲାଇଛୁ କେବେଠୁ କିନ୍ତୁ ଯଦି ଆମେ ଏସବୁ କଥା ମାନକେ ଭାବମା ଲଢେଇର ପରିସ୍ଥିତି ଠିକ ହେଇଯିବା ଆମର ପାଖେ ସବୁକିଛି ଠିକ ଥିବା ହେଲେ ଫେର ଆମରି ଲାଭ ହେକି ଆମେ ଆମର ଖର୍ଚ୍ଚାଟା ବଞ୍ଚାଉଛୁ ତାର ସାଙ୍ଗେ ସାଙ୍ଗେ ଆମେ ଯେନ୍ ଫସଲ ମାନେ ଉତ୍ପାଦନ କରୁଛୁ

0: ତାର ଗୁଣବତ୍ତା ବଢୁଛେ। ଆରୁ ମନେକର ଆମେ 100 କ୍ୱିଣ୍ଟାଲ ପାଉଥିଲା, ସେଥିରେ ଗୋଟେ ସମୟ ଆଇବା ସେତକି ହିଁ ଆମେ ପାଇମା। ହଁ, ସେ ଭିତରେ ଯେନ୍ ପରିବର୍ତ୍ତନ ହେବା ବେଲେ ସେ ଜମିଟା ହେଇପାରେ କି ଆମକେ 80 କ୍ୱିଣ୍ଟାଲ ଦେବା କି 90 ଦେବା କି 70 ଦେବା, କିଛିଟା କମ୍ବା। କିନ୍ତୁ ସେ ଯେନ୍ 70 କି 80 କ୍ୱିଣ୍ଟାଲ ଆମେ ପାଇଲା ତାକେ ଫେର ହାଇ ରେଟ୍ରେ ଆମେ ବିକ୍ରି କରିପାରମା।
1: ବିଲକୁଲ ଦାଦା,
0: ବୋଇଲେ ବୁଲାଇ କରି ଦେଖମା ବୋଇଲେ ତାଠୁ ଆମର ବେଶୀ ହିଁ ଲାଭ ଅଛେ।
1: ହଁ ଦାଦା, ଆରୁ କେତେବେଳେ ପରିସ୍ଥିତି କାଣା ହେବା, ଯେନ୍ତା କି ତମେ କହିଲ ପେଟ୍ରୋଲ କିଛି ଦିନ ଆଗରୁ ନି ମିଳୁଥାଏ, କେତେ ଲମ୍ବା ଲମ୍ବା ଲାଇନ ମାନେ ଲାଗୁଥିଲେ, ତ ହଠାତ୍ ଯଦି କେନ୍ ସୁବିଧାଟା ଆମେ ନେଇ ପାଇମା ବନ୍ଦ ହେଇଯିବା, ତ ଆମର ପାଖେ କେନ୍ ବିକଳ୍ପ ଅଛି ସେତାକେ ନେଇକରି ଆମେ ଫେରେ ଆଗକେ ତ ବଢ଼ମା ନା।
0: ଇଟା
1: ନେଇ ସେ କି ଇ ଜିନିଷଟା ନେଇ ମିଲବାର ବୋଲେ ସେନ ଆମେ ବସି ଜମା କାଏଁ। ଚାଷ କରୁଛୁ ବୋଲେ ଚାଷର ଲାଗି ଯେନ୍ ଜିନିଷ ଦରକାର ସେଟା ଯଦି ଆସି ନେଇ ପାରୁଛେ ବାହାରୁ, ତ ଆମର ଆଖେ ପାଖେ ଚାଷୀ ଭାଇ ବହିନ ମାନେ ଯେନ୍ ମାନେ ବି ଅଲଗା ହିସାବେ କରୁଛନ୍, ଧରିନିଅ ଆମର ପ୍ରାକୃତିକ ଚାଷ କରୁଛନ୍, ସେମାନେ କେନ୍ ହିସାବେ କରୁଛନ୍, କାଣା ସବୁ ବ୍ୟବହାର କରୁଛନ୍, ସେତାକେ ଯେଇକରି ଆମେ ବୁଝା ସୁଝା କର୍ମା, ସେଟା ମାନକେ ଆନିକରି ବ୍ୟବହାର କର୍ମା ହିଁ କର୍ମା। ଇଟା ତ ନେଇ କହୁ ଯେ ନି ଆସବାର ବୋ ସେ ସାମାନଟା ଆର୍ ମୋର ଚାଷବାସ ଏନ୍ତା ହିଁ ରହିବା ବୋଲିକରି, ଯେନ୍ତା କହେସନ୍ ଯଦି ପାଏନ୍ ଥି ପଡ଼ିଯିମା ପହଁରା ନି ଶିଖିଥିମା ବୋଇଲେ ଗୋଡ଼ ହାତ ତ ଯାହା ହେଲେ ବି ହଲା
0: ଯଦି ତମକୁ ଜଣାଥିବା କି ତମେ ଏ ଜିନିଷଟା ଖାଇବ ବେଲେ ତମେ ଗୋଟେ ବରଷ ଭିତରେ ମରିଯିବ ବୋଲେ ତମେ କାଣ କରିବ, ହେଟା ଛାଡ଼ିବ କି ନି?
1: ଛାଡ଼ିଦେମି, ବିଲକୁଲ ଛାଡ଼ିଦେମି ଦାଦା।
0: ଆରୁ ତାର ବଦଲା ଥି ତମେ ଅଲଗା ବ୍ୟବସ୍ଥା କରବ, ଆରୁ ତମେ ଜାଣିଛ ଯେ ଇଟାକେ କରଲେ ବେଶୀ ଲାଭ ଫେର ମିଲବା, ହେଲେ ତମେ ତମର ଜୀବନକେ ବଚାବାର ସେ ଲାଭଟା ନେବ କି ତମେ ଇଏ ଲାଭ ମିଳୁଛେ ବୋଲିକିରି ସେଟା କରି ଚାଲବ?
1: ନାଇଁ ଦାଦା, ଜୀବନ ଥିଲେ ଏକା ଜୀବିକା ଅଛେ, ଆରୁ ବିନା ଜୀବନ ଥି କାଁ ଜୀବିକା କହ। ତମେ ବଞ୍ଚିଥିବ ବୋଲେ ସିନା କମା ଧମା ଚାଷ ବାଡ଼ି କେତେ କାଣା ରହିଲା, ତ ଇହାଦେ ସେ ପରିସ୍ଥିତିଟା ବି ଆସି ପହଞ୍ଚି ଯାଇଛେ ଦାଦା। ଇହାଦେ କିନି ବହୁତ ନୁ ବହୁତ ମାନେ ଇ ମାରାତ୍ମକ ବେମାର ମାନେ ହଉଛେ, ଖାସ କରି ତ କହିବ ଯଦି କ୍ୟାନ୍ସର, ତ ସେଟା ଆମର ଦେହ ଭିତରକେ ଯାହା ବି ଯାଉଛି ଖାଦ୍ୟଟା ନିହାତି ଭାବେ ପୁରା ପିଓର ହେବାର କଥା।
0: ବିଲକୁଲ,
1: ତ ଇହାଦେ ନୁ ହିଁ ସଭେ ସଚେତନ ହେଇଯିବାର କଥା। ପରିସ୍ଥିତି ତ ବହୁତ ବିଗିଡ଼ିଲା ନ, ହେଲେ ଫେର ଘାଏ ଇଠାନୁ ହିଁ ଆମକେ ସୁଧୁରି ଯିବାର ଅଛି ଦାଦା।
0: ବିଲକୁଲ ବିଲକୁଲ, ଆରୁ ଇ ଯେନ୍ କଥାଟା ମୁଇଁ କହିଲି, କାହାର କଥାଟା କହିଲି, ଆମର ଯେନ୍ ଜମିର କଥା କହିଲି, କି ଜମିଟା ମରୁଛେ ସେ ଭିତରେ ଆମେ ରାସାୟନିକ ସାର, ରାସାୟନିକ କୀଟନାଶକ, ରାସାୟନିକ ପଦ୍ଧତି ନେ ଚାଷବାସ କରିକିରି ତାକେ ଫେର ଆମେ ମାରୁଛୁ, ମାନେ ତମେ ଡବଲ ମର।
1: ବିଲକୁଲ,
0: ଆଉ ମରି କରି ଆମକେ ଧାନ ଫସଲ ଦିଅ କି ଗହମ ଦିଅ, ଆମେ ତାକେ ବିକ୍ରି ବଟା କର୍ମା ଆରୁ ଆମେ ପଇସା ରୋଜଗାର କର୍ମା। କିନ୍ତୁ ଏନ୍ତା ବି ତ ସମୟ ହଉଛେ ଯେ ସେଥିରେ ସେ ମୁର୍ଦ୍ଦା ଜିନିଷରେ ଯେ ମରିଯାଇଛେ ସେ ମାଟିରେ ଆମେ ଫେର ମାନେ କ୍ୱିଣ୍ଟଲ କ୍ୱିଣ୍ଟଲ ଇ ଯେନ୍ ରାସାୟନିକ ସାର ଦଉଛୁ, ହେଲେ ଫେର ଆମର ଚାଷବାସଟା ନି ହେବାର, କେତେ ଦିନ ହେବା, କେତେ ଦିନ ସେ ବରଦାସ୍ତ କର୍ବା? ତ ଇ ବାଗେ ହଉଛେ, ତ ଆମକେ ଫେର ଟିକେ ଭାବବାର ଅଛେ। ଆରୁ ଇ ଯେନ୍ ମାଟି ମାନକେ ଜୀବିତ କରବାର ଲାଗି, ପରିବେଶକେ ଠିକ କରବାର ଲାଗି, ଆମର ଯେନ୍ ଚାଷ ପଦ୍ଧତିକେ ଆମକେ ବଦଲାବାର ଲାଗି ପଡ଼ବା। ଆରୁ ଇଟା କେନ୍ ବହୁତ ବଡ଼ କାମ ବି ନୁହେଁ, ଆମେ କରୁଥିଲା କିନ୍ତୁ ଅଲଗା ମାନଙ୍କର ଦେଖି ଦେଖି ଏଟା ଦେଲା ଯେ ବେଶୀ ଲାଭ ପାଇଲା ବୋଲିକିରି ଆମେ ସିଆଡ଼େ ମାନେ ଭାଗୁଛୁ।
1: ହଁ ଦାଦା, ଆର୍ ଜୈବିକ ଚାଷ ଥି ତ ଇହାଦେ ବହୁତ ବିକଳ୍ପ ଆସଲାନ, ସବୁ ଦୁକାନ ବଜାର ମାନକେ ମିଳୁଛି, ଯେନ୍ତା ଆମର ରାସାୟନିକ ରଟା ମିଳୁଛି ସେ ହିସାବେ ଜୈବିକ ଚାଷର ଲାଗି ବି ମିଳୁଛି।
0: ତମେ ନିଜର ପାଖରେ ଦୁଇଟା ଯେନ୍ ଗାଈ ମାନକେ ରଖଲ, ସିଜନ ତାର ହେଲା ବେଲେ ଗୁରସ ଫେର ମିଳିଲା, ଗୋବର ହେଲା, ଆଉ ଗୋବର ଆଉ ସେ ଗୋମୂତ୍ର କେ ନେଇକରି ତମେ ତମର ଜୀବାମୃତ କାଣା କାଣା ସବୁ ବନାଲ, ସେଟାକେ ଦେଲ। ଇ ଯେନ୍ ଆମର କୃଷି ବିଜ୍ଞାନ କେନ୍ଦ୍ର ଦୁଇଟା ଅଛେ, ସେଠାନେ ଯେତେବେଳେ ବୈଠକୀ ମାନେ ହେସି ବେଲେ ଆମେ ଫେର ମେମ୍ବର ଆଉ ଆମେ ଯିସୁ, ସେଠାନେ କହେସନ୍ କି ଜିରୋ ବଜେଟରେ ଫେର ଆମେ ଏକର ଏକର ଜମିକେ ଚାଷବାସ କରିପାରମା, ଆରୁ କାହାରିକେ ହାନି ନି ହୁଏ, ନିଜର ବ୍ୟବସ୍ଥା ସେ ନିଜେ ହିଁ କରବା।
1: ହେଇଟା ପରେ ଦାଦା, ଆଗେ ଆମେ ଅଜା ପଡୁ ମାନେ କେନ୍ ଇନଭେଷ୍ଟମେଣ୍ଟଟା କରୁଥିଲେ କି ଏତେ ସବୁ ହିସାବ କିତାବ ବି ସେମାନେ ନେଇ ଜାଣିଥାଏ, ଚାଷ ସମୟ ହେଲା ହେ ଜୁତା କୁଡା କରି କରି ବିହନ ବୁଣୁଥିଲି, ଚାଷ ତ ହଉଥିଲା କି ଭଲ ହିଁ ହଉଥିଲା, ହେତେ ହେତେ ଛୁଆ ପିଲାମାନେ ସେତେବେଳେ ବି ଥିଲେ, ପରିବାରଟା ତ ଆରମ୍ଭ

0: ସେ ଚଲୁଥିଲା କି ନି ଦାଦା କହ ତ ଇହାଦେ ତ ଆର୍ ସୁବିଧା ବି ହେଲା ନୁହେଁ
1: ତ ହେନ୍ତା ବି କୁହାଯାଉଛେ କି କ୍ଷେତ ବଚାଅ ବୋଲିକରି ତ ଆମେ ନିଜେ ନିଜେ ଲାଗି ପଡ଼ମା କେହି ଆମକେ କହିବେ ନି କହିବେ ଆମେ ନିଜର ଅଭିଯାନ ଚଲାମା ଆମେ ଆମର କ୍ଷେତକେ ବଚାମା ଆମେ ଆମର କ୍ଷେତକେ ବଚାଲା ବୋଲେ ସେ ଆମକେ ବଚାବା ଆମକେ କାଣା ଆମର ଉପରେ ଯେନ୍ ଭାଇ ବହିନ ମାନେ ନିର୍ଭର କରସନ୍ ସେମାନଙ୍କେ ଫେର ବଚାବା ସେମାନଙ୍କେ ଯେନ୍ କ୍ୟାନ୍ସର ବାଗେ ରୋଗ ହେବାଠୁ ବଚାବା ପରିବେଶକେ ବଚାବା ବେଲେ ସେ ପରିବେଶ ଥି ଅଲଗା ମାନେ ଫେର ରହିସନ୍ ସେମାନେ ଫେର
0: ବଞ୍ଚିବେ ବଞ୍ଚିଯିବେ
1: ବୋଲେ ଆମର ଛୁଆ ପିଲା ତ ବଚୁଛନ୍ ବଚୁଛନ୍ ସବକର ଲାଭ ଅଛେ
0: ବିଲକୁଲ ଦାଦା ତ ନିହାତି ଭାବେ ଆମର ଚାଷୀ ଭାଇ ବହିନ ମାନଙ୍କେ ତାଙ୍କର ଚାଷଟା ଯେତେବେଳେ ଇହାଦେ ଆରମ୍ଭ ହଉଛେ ତ ଜୈବିକ ଚାଷ କରବାର ଲାଗି ସେମାନଙ୍କେ ମନସ୍ଥ କରବାର କଥା ଆର୍ କରବାର କଥା ହିଁ ଗଲା ବରଷ ଯଦି କିଏ ଭାବିଥିଲେ ନି କରିପାରିବେ ବୋଲେ କମ୍ ସେ କମ୍ ଇ ବରଷ ହେଲେ କରୁନ୍ ତାହାକୁ ଦେଖିକରି ଅଲଗା ମାନେ ବି କରବେ
1: ଆରୁ ଦୁସରା କଥା ହେଲା କି ଆମେ ଧାନ ଚାଷ ମାନକେ ତ କରମା ଭିତରେ ବୋଇଲେ ବୀମା ମାନେ କରାବାର ଅଛେ ଆରୁ ଆମର ଯେନ୍ ଲାଇମ୍ସ ଅଛେ ସେଠାନୁ କାଣା କାଣା ସବୁ ସୁବିଧା ମିଳୁଛେ ସେମାନଙ୍କର ଉପରେ ବି ନଜର ରଖବାର ଅଛେ ଦୁସରା କଥା ହେଲା କି ଆମର ଗାଁ କେ ପାଖେ କେନ୍ସି ନା କେନ୍ସି ଗୋଟେ ଯେନ୍ ବ୍ୟାଙ୍କ ମାନେ ଅଛେ ସେଠାନେ ଆମର ଖାତା ଅଛେ ସେଠାନେ ଫେର ଯାଇକରି ଆମକେ କଥା ଲାଗବାର ଅଛେ କି ଇ ଯେନ୍ ମୋର ଧାନ ଚାଷ କରିଛୁ ତାର କାଣା ବୀମା ହେଇପାରବା ବୋଇଲେ ସେଠାନୁ ଫେର ଲାଭ ମିଲ୍ସି ତ ଇ କଥା ମାନକେ ବି ଆମକେ ନିହାତି ଭାବରେ କରିକିରି ରଖବାର ଅଛେ ଯଦି ସୁବିଧା ଅସୁବିଧା ହେଲା ବୋଲେ ସିଆଡୁ କିଛି ନା କିଛି ଆମେ ଆମର ନୁକସାନର ଭରପାଇଟା ଆମେ ପାଇଯିବା
0: ହଏ ଦାଦା ହଏ ହେଲେ ଦାଦା
1: ହୋଇଗା
0: କଥା କଥା ନ ଅନେକ କଥା ମାନେ ହେଲା ନୁହେଁ ବୋଇଲେ ଯୋଉ ଜଣେ ଚାଷୀ ଭାଇଙ୍କର କଥା ଶୁଣୁ
1: ହୋଇଗା
0: ମୁଇଁ ହେତକି ବେଲୁ ଭାବୁଛେ ଯେ କେତେବେଳେ କଥାଟା ଆରମ୍ଭ କରମା ହେଲେ ତମେ ତ ପୁରା ଏକଦମ ସେ ଜୈବିକ ଚାଷ ଭିତରକେ ଢୁକି ଯାଇଛ ବୋଲି ଲାଗୁଛି ଆର କହି ଚାଲିଛ ଯେ କହି ଚାଲିଛ
1: ହଏ ତ ଏଟା ସୁନ୍ଦର ବି କଥା ହେ ତ ସେତକି ବେଲେ ଟିକେ କହିଦେଲି ଗା ହେଲେ ଚଲ ଏ ଭାଇଙ୍କର କଥାଟାକେ ଆରମ୍ଭ କରୁ
0: ହଁ ଦାଦା ଶ୍ରୋତା ଭାଇ ବହିନ ମାନେ ଆଜି ଆମର ସାଙ୍ଗେ ଅଛନ୍ ସମୀର କୁଲ୍ଲୁ ଭାଇ ଆରୁ ସେ ଟାଙ୍ଗରାଣୀ ଗାଁର ଯେନ୍ଟା କି ଆମର କୁଆଁର ମୁଣ୍ଡା ବ୍ଲକ ଥି ପଡୁଛି ତେବେ ଭାଇ ଜୁହାର
2: ଜୁହାର ମ୍ୟାଡମ
0: ସ୍ୱାଗତ ଆପଣଙ୍କେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ଥି ବେଲେ ଗାଁ ଘରେ ରହୁଛନ୍ ଯେତେବେଳେ ଚାଷବାସ ତ ନିହାତି କରୁଥିବେ
2: କରୁଛି ନିଶ୍ଚୟ ଚାଷବାସ ତ ଆମର ମୁଖ୍ୟ ଧନ୍ଦା ତା ଛଡା ଆଉ ଆମକୁ ବେଶୀ ଆମଦାନୀ ମିଳୁନି
0: ନାଇଁ ଗାଁ ଘରେ ରହୁଛୁ ବୋଇଲେ ଆମର ଜାଗା ଜମି ଅଛେ ବୋଇଲେ ନିହାତି ଭାବେ ଆମର ଚାଷବାସଟା ବି ହେବାର କଥା ଆଉ ଯଦି ସବୁ ଆମେ ଚାଷବାସ ଛାଡି ଛାଡି ଯିମା ଅଲଗା ଆଡେ ଯାଇକରି କାମଧାମ ମାନେ କର୍ମା ବୋଇଲେ ଆମର କ୍ଷେତ ବାହାଲଗା ତ ହେନ୍ତି ପଡି ରହିବା ନା ହେଲେ ମୁଖ୍ୟ ଚାଷ ଯେନ୍ ହଉଛେ ଆମର ସେତେବେଳେ ତ ନିହାତି ଭାବେ ଧାନ ଏକା କରୁଥିବେ ତ ତାର ବାଦେ ବାଦେ କାଇଁ ସବୁ ଚାଷବାସ ମାନେ କରୁଛୁ
2: ଆମେ ଧାନ କରୁଛୁ ତା ସହିତ ଆମର ଖରିଫ ଫସଲ ସବୁ ଧାନ ବିରି ଡାଲି ମାଣ୍ଡିଆ ତିଲ ବାଦାମ ଏସବୁ ହେଲେ ଆମେ କରୁଛୁ ସାଙ୍ଗେ ସାଙ୍ଗରେ
0: ସବୁ ମିଶି ହଉଛି ତେବେ ଭାଇ କହୁନ୍ ଯେ ଏହା ଦେଖା ଆପଣଙ୍କର କେନ୍ ଚାଷଟା କରିଥିଲି
2: ଏଥର ତ ଆମେ ଧାନ ସାଙ୍ଗରେ ତିଲଟା କରିଥିଲୁ ନା ସେଇଟା ତିଲଟା ଆମେ କରିଲୁ ତାପରେ ବାଦାମ ଟିକେ ଲଗେଇଥିଲୁ କାହିଁକି ନା ଗୋଟେ ଭେରାଇଟିଟା ସବୁବେଳେ କରିଲେ ସେଟା ଫସଲ ଭଲ ନି ହୁଏ ତାଟା ଏକ୍ସଚେଞ୍ଜ କରିକି ପଡ଼ୁଛି ସେଥିଲାଗି
0: ଜାଗା ବି ଏକ୍ସଚେଞ୍ଜ ହେବା ତା ସାଙ୍ଗେ ସାଙ୍ଗେ ବିହନଟା ବି ଏକ୍ସଚେଞ୍ଜ ହେବା ନାଇଁ
2: ଏନ୍ତା ହେସି ହେଲେ ଭଲ ମାନେ ଫସଲ ହେସି
0: ଅମଲଟା ମିଳୁଛି ଭଲ
2: ଅମଲଟା ମିଳୁଛି
0: ବୋଇଲେ କୁନ୍ଦୁରୁ ଚାଷ ବି ଆପଣ କରିଥିଲେ
2: ଏଇଟା ତ ଆମର ସବଜି ଚାଷ କରୁଛୁ ସେଇଟା ଆମର ଆଉ ସେଇଟା ଆମର ଅର୍ଥକାରୀ ଫସଲ ହେଲେ କିଛି ବର୍ଷରୁ ଏଇଟା ମାନେ ପ୍ରବଳ ଡିମାଣ୍ଡ ଚାଲିଛି ଏହାର
0: କୁନ୍ଦୁରୁଟା ଆଚ୍ଛା କେତେ ଏରିଆରେ ଅଛି ଆପଣଙ୍କର ଏଇ କୁନ୍ଦୁରୁ
2: ଆମର ଲଗଭଗ ଏଇଟା ହେଇଯିବ 4-5 ଡିସିମିଲ ବେଶୀ ଜମି ନାହିଁ ସେତିକି ମୁଁ କରିଦେଉଛି
0: ଯେନ୍ତା କହୁଛନ୍ ଯେ ମାନେ ବଦଲାବାର କଥା ଜାଗା ବି ବିହନ ବି ବୋଲିକରି
2: ତାର ଲତାଟାକେ ଆମେ କାଟିକି କରୁଛୁ
0: ବୋଲେ ଇଟାକେ ବି ଅଲଗା ଜାଗା ସିଫ୍ଟ କରସନ୍ କି ସେହି ଜାଗା ଥିଲା
2: ନାଇଁ ନାଇଁ
0: ଅଲଗା ଜାଗାରେ
2: ଗୁଟେ ଦୁଇ ବର୍ଷ ମାସ ଗୁଟେଟା ହି ଛାଟି ଛାଟି କରି ସେଟା କଲମ କରସନ୍ ନା
0: ହଏ ହଏ
2: ତ କଲମ ହେଲେ କରସନ୍ କିନ୍ତୁ କଲମ କରଲେ ଏଟା ମାନେ ବେଶୀ ଫଲ ନି ଦିଏ ଭଲ ନେଇ ଥାଏ ସେଟା ଯେନ୍ତା ହେବାର କଥା
0: ବୋଲେ
2: ସେଥିପାଇଁ ମୁଇଁ ସଜେସନ୍ କରିଛି ମୁଇଁ ଯେନ୍ତା କରସି ସେଇଟା ମୁଇଁ ମାନେ ଗତ ବର୍ଷ ଗୁଟେ ଥି ଲଗେଇଥିଲି ଏବେ ସେଟା ସିଫ୍ଟ କରିକି ଅଲଗା ଜାଗା ଥି ଲଗେଇଲି ହେଲେ କାହିଁକି ତାକେ ନୂଆ ନୂଆ ସାର ମିଳିବ ଭଲ ସାର ମିଳିବ ହେଲେ ସେଇଟା ମାନେ ଗଛରେ ଭଲ ହେବା ଆଉ ଫଲ ହେଲେ ବହୁତ ଭଲ ହେସି ଲମ୍ବା ଲମ୍ବା ହେବା ଆଉ ପୁରା ସୁନ୍ଦର ଦେଖାଯିବା
0: ଅଧିକା ଫଲ ବି ହେବା
2: ହେଲେ ମାର୍କେଟରେ ସେଟା ନେବା ହେଲେ ସେଟା ଆଟ୍ରାକ୍ସନ୍ ବେଶୀ ଥିସି ହେଲେ ବେଶୀ କଷ୍ଟମର ହେଲେ ଆସନ ଜଲ୍ଦି ବିକି ହେସି
0: ବୋଇଲେ ଇ ଜାଗା ସିଫ୍ଟ କରବାର ସାଙ୍ଗେ ସାଙ୍ଗେ ଆର୍ କାଁ କାଁ ସବୁ ମାନେ କଥା ପ୍ରତି ଧ୍ୟାନ ଦଉଛନ୍
2: ଜାଗା ସିଫ୍ଟ କରଲା ବେଲେ ଆମେ ବିଶେଷ କରି ତ ଆମେ ମାଟି କେନ୍ତା ଅଛେ ଉର୍ବର ଅଛି କି କେନ୍ତା ଅଛି ସେ ହିସାବରେ କଣ ସାର ଦେବା ସେଇଟା ଆମେ ଧ୍ୟାନ ଦେସୁ ଆଉ ବିଶେଷ କରି ଏଠି ଆମେ କାଣା ହେଇଛି କି ଆମର ରାସାୟନିକ ସାର ସବୁ ୟୁଜ୍ କରୁନୁ ରାସାୟନିକ ସାର ଏଠି ଦରକାର ହିଁ ବେଶୀ ପଡ଼େନି ମାନେ ଦିଏ ହିଁ ନାଇଁ ମୁଁ ତ ସେଇଟା ଏନ୍ତା ହିଁ ଲଗେଇଦେଲେ ବି ସେଇଟା ଭଲ ହେସି
0: ଭଲ ଫଲ ଫଲୁଛି
2: ଆଉ ସେ ଗୋବରଟା ସବୁ ଆମେ ଘଡ଼ି ଘଡ଼ିକି ଆମେ ଢାଲୁଥିସୁ ଖରାପ ବେଳେ ଫଳ ବା 3 ମାସରେ ସେ ଫଳିକି ସୁରୁ

0: କୁକୁଡ଼ା ହେଲା ଅଛି ଆମ ଦେଶୀ କୁକୁଡ଼ା,
1: କେତେ ପଟ ଅଛନ୍ତି?
0: ଆମର 80 ଖଣ୍ଡେ ଥିଲେ, ଏବେ ମଝିରେ ଟିକେ ଥଣ୍ଡା ବେଶୀ ଗଲା, ମୋର ଏବେ 150-200 ଥାନ୍ତା କୁକୁଡ଼ା। ଆଉ କୁକୁଡ଼ା ଚାଷ ଆମର ଦେଶୀ, ଏବେ ତାର ରେଟ୍ଟା 400-500
1: କେଜି।
0: ଗଞ୍ଜା ଥିଲେ ତ ତାର କିଲୋରେ ଯାଏନି, ସେଇଟା ପୁରା ଏମିତି ଦେଖିକରି 2000-1500 ପଳେଇଛି
1: ସାଇଜ ଦେଖିକରି।
0: ହଁ ମୁର୍ଗା ଲଢେଇ ସବୁ ନିକାସନ, ଦୀପାବଳି ଏଇ ସମୟରେ ଏଟା ବହୁତ ପଳାସି ରେଟ ସବୁ। ଆର ଭେରାଇଟି ଭେରାଇଟି ଅଛି, କିନ୍ତୁ ଆମର ଦେଶୀ କୁକୁଡ଼ାରେ ଆମକୁ ସେତିକି ମିଳିଯିବ।
1: ଆର ଦେଶୀର ଡିମାଣ୍ଡ ବି ସବୁବେଳେ ଆମର ଗାଁ ଘରେ ଅଛି, ସହର ଏରିଆରେ ବି ଦେଶୀର ଡିମାଣ୍ଡ ଅଛି ଯେ। ତ 50 ଯାକର ତ ଅଛନ୍, ଏମାନଙ୍କର ପଛେ ତ ହେନ୍ତା କିଛି ଖର୍ଚ୍ଚା ବର୍ଚ୍ଚା ନିହେ ଲାଗୁଥିବା, ଏମାନେ ଚରୁଥିବେ, ଫିର ଭି ସେମାନଙ୍କର ଯତ୍ନ ପାତନ ଭ୍ୟାକ୍ସିନେସନ କରସନ
0: କେ ଟିକେ ଯତ୍ନ ନେବାର ପଡ଼ସି। ଆଉ ପୁରା ଛାଡ଼ିଦେଲେ ଫେର ସେଟା ହେଲେ ଟିକେ ରିକ୍ସ ହେ ମରବାର ଲାଗି, କାହିଁକି ରୋଗ ଆସୁଥିସି ନା କୁକୁଡ଼ା ପାଇଁ। ତ ସର୍ବପ୍ରଥମେ କହିମି କି ଘର ନେ ଆମର ଦେଶୀ କୁକୁଡ଼ା ଆକ୍ଚୁଆଲି ଆମକୁ ଘର ଅନ୍ଧାରୁଆ ଚାହିଦା ଡରସି, ସେଟା ଜାଲି ଲଗାଥିସି। ମୁଁ ହେଲା ସେନ୍ତା କରିଥିଲି, ଜାଲି ଲଗାଇଲି, କିନ୍ତୁ ସେଠି ମୁଁ କ'ଣ କରିଲି, ସେ ଆମର ଅଣ୍ଡା ଦେଶୀ ନା ସେସବୁଟା ଲଗାଲି, ସେଠି ନିହା ଯିବା ଆଉ ସେମାନେ ଡରସନ୍, ସେ ଅନ୍ଧାରୁଆ ଘରେ ଯିସନ୍ ଯେଉଁଠି ଆଉ ଗୋଟେ ଅଛି ମୋର, ସେଠି ଗୋଟେ ହେଲେ ଖିଡ଼କି ନିନ ପୁରା ଅନ୍ଧାର ଅଛି, ସେଇଠି ମୁଁ ରଖିଦେଇଛି ଆଉ କେତେଟା ଅଣ୍ଡା ଇଏ କରବାର ଲାଗି ସେଇଠି ପଇସା।
1: ସେଠି
0: ପସନ୍ଦ କରସନ୍ ହେଲେ ବେଲେ ମୁଁ ଜାଣିଲି କି ନାଇଁ ଆମର ଦେଶୀ କୁକୁଡ଼ା ଲାଗି ଅନ୍ଧାରୁଆ ଘର ଦରକାର, ଆଉ ଆମର ସେ ଫାର୍ମ ବାଲା ବ୍ରଏଲର ଏସବୁ ପାଇଁ ଆମକୁ
1: ଜାଲିବାଲା ଘର
0: ଏୟାର ଭେଣ୍ଟିଲେସନ ପରେ ଆମକୁ ସେଟା ଅଲଗା ଥିସି। ହେଲେ ସେମାନେ ଅନ୍ଧାରୁଆରେ ଥିଲେ ସେମାନେ ଆରାମରେ ଯିବେ, ଆଉ ଲୁଚିକି ରଖି ଅଣ୍ଡା ଦେସନ୍ ନାଇଁ ଆରାମରେ, ସେଥିପାଇଁ ଘରଟା ଟିକେ ଅନ୍ଧାରୁଆ ହେବାର କଥା।
1: କେତେ ବଡ଼ ବଡ଼ ହେଲେ ବିକ୍ରି ବଟା କରୁଛନ୍ ବୋଲେ ଓଜନ ହିସାବରେ ଯଦି କହେମା ବୋଲେ
0: ବେଶୀ ଡିମାଣ୍ଡ ଆମର ମାର୍କେଟରେ ଅଛି 1.5 କିଲୋ ଭିତରେ, ସେଇଟା ସବୁଠୁ ବେଶୀ ଡିମାଣ୍ଡ, ସେଥିପାଇଁ ମୁଁ ଛୋଟ ବାଲା ରଖିଛେ। ହେଲେ ସେଟା ଜଲ୍ଦି ଜଲ୍ଦି ଅଣା ଦେସି, ଜଲ୍ଦି ଜଲ୍ଦି ଛୁଆମାନେ ଇଏ କରସି ହେଲେ ବେଶୀ ହେସନ୍। ଆଉ ବଡ଼ବାଲା ରଖିଲେ କାହିଁକି ସେଟା ବହୁତ ଟାଇମ୍ ଲାଗି ଲାଗ୍ସି, ଆଉ ସେମାନେ ବଢ଼ବାର ଟାଇମ୍ ଲାଗ୍ବା, ଆଉ ମାର୍କେଟ ହେଲେ ସେଟା ବହୁତ ବଡ଼ ବୋଲିକିରି ଲୋକମାନେ ନେଇ ନେସନ୍, ଆଉ ସେ ଆମର ସେ ସପ୍ ବାଲା ମାନେ ନେବେ ଆଉ ସେମାନେ ଇଏ କରିବେ। କିନ୍ତୁ ଆମର ଯୋଉ ସାଧାରଣ ଲୋକ କେତେ ବଡ଼ ଖାଇବେ, ରେଟ୍ ଯାହା ଯେନ୍ତା ଅଛି 500 କିଲୋ ହେଲେ ସେମାନେ ସେ 1-1.5 କିଲୋ ଭିତରେ ଦେଖିଲେ ସେମାନଙ୍କର ବଜେଟ୍ ଭିତରେ ସେଟା ଆସିଯାଏ, ସେଥିପାଇଁ ବେଶୀ ଡିମାଣ୍ଡ ତାର ଥିସି।
1: ହେଲେ ବି ମାନେ କୁକୁଡ଼ା ମାନେ କେନ୍ତା ବିକ୍ରି ବଟା ଚାଲିଛି ବେଲେ ଇହାଦେ 50 ଅଛନ୍, ତ ଗାଁରେ ହିଁ ବିକ୍ରି ବଟା ହେସି କି ମାର୍କେଟ ଆଡ଼କେ ବି
0: ଆମେ ଆମ୍ବାଗାନ ହେଲେ ଆନ୍ସୁ,
1: ଯଦି ବାହାରକେ ଆଣିଲେ ଆମ୍ବାଗାନ ଆଣିଲେ ବି ବୋଇଲେ କେତେ ପଟ ଏକାଥରକେ ଆନ୍ସନ୍?
0: ଆମେ ଦିନରେ 10-15 ଏନ୍ତା ଆନ୍ସୁ, ତାରୁ ବେଶୀ ଆଣିଲେ ଟିକେ କାହିଁସି କି ଟିକେ ସେଲିଂ କରବାର ଚ୍ୟାଲେଞ୍ଜେସ୍ ହେଲେ ଥିସି, କେବେ କେବେ ମାର୍କେଟ ଦେଖିକରି ପରବ ଥିସି ହେଲେ ତ 20-30 ଆଣିଲେ ବି ସରିଯିବା
1: ସରବା,
0: କିନ୍ତୁ ଏମିତି ସମୟରେ ଟିକେ ଆମର 10-15 ହେଲେ ଫେର ବିକ୍ରି ତ ବହୁତ ଥିସି, ବହୁତ କିଣସନ୍।
1: ହେଲେ ଗାଁ ଘରେ ବିକ୍ରି ବଟା ଆରୁ ଇ ଆମର ରାଉରକେଲା ଆଖେପାଖେ ଯେନ୍ ବିକ୍ରି ବଟା ହଉଛେ, ରେଟ୍ର ଫରକ ରହୁଛେ କି ସେଇ ସେମ୍ ରେଟ୍ରେ ବିକ୍ରି ବଟା କରୁଛନ୍?
0: ଆମର ଗାଁରେ ବି ଏବେ ତ ସେଇ ସେମ୍ ରେଟ୍ ଚାଲୁଛି, ଟିକେ କମ୍ କରସନ୍ ଗାଁ ବୋଲିକରି। ହଁ ଗାଁ ଦେହାତରେ 50 କମ୍ ଦିଏ ଏନ୍ତା କହିଦେବେ, ନିହେଲେ ରେଟ୍ ତ ହେନ୍ତା ହିଁ ଦେବେ।
1: ଆରୁ ଯାହା ବି ଚାଷବାସ ହଉଛେ ସେଟା କେନ୍ ସବୁ ବଜାର ମାନକେ ନେସନ୍?
0: ଆମର ତ ଗୋଟେ ବାଗାନ ଅଛି, ଆମର ଲୋକାଲ ମାର୍କେଟ ଅଛି, ଝିର ପାଣି ହେଲେ ଯାଏନି କି କୁଆର ମୁଣ୍ଡା ହେଲେ ଯାଏନି, ଆମର ଆମ ବାଗାନ ଠିକ ଅଛି ସେଇଠି ଆମେ
1: କେନ୍ କେନ୍ ସମୟ ଭ୍ୟାକ୍ସିନ ମାନେ ଦେସନ୍?
0: ସେଇଟା ଆମର ଟାଇମଲି ଦେବାରକୁ ପଡ଼ସି, ଯେନ୍ତା ଆମର ବ୍ରଏଲରକୁ ଦିଅନ୍ତି ସେନ୍ତା ହିଁ, ଆମର ଜନ୍ମ ହେଲା ପରେ 20 ଭିତରେ ଲାସ୍ଟଟା ପଡ଼ସି, ତାପରେ ସେପଟେ 30 ଭିତରେ
1: ବୋଇଲେ ଯାହା ବି ଭ୍ୟାକ୍ସିନେସନ କରୁଛନ୍
0: ସେଇଟା ଲାଗ୍ସି ମାସରେ 15 ଆଉ 20 30
1: ଏନ୍ତା ଦିଆ ପଡ଼ସି,
0: ବ୍ରଏଲର 30 ସରିଯିସି।
1: ଆଜ୍ଞା ରୋଗ ବା କାଁ କାଁ ହେସି କେ?
0: ହେସି ଥଣ୍ଡା ସମୟରେ ଆମର ସର୍ଦି ଧରସି ନା କୁକୁଡ଼ା ମାନକେ, ସର୍ଦି ଧରସି ବେଲେ ଆମେ ତ ସେଟା ଦେଶୀ ହେଲେ ଦେଶୁ ଅଦରକ ସବୁକୁ ଛାଛି ଛୁଛା କରି ଆଉ ସେ ନିମ ପତର ସବୁକେ ଲସୁନ ସବୁଟାକେ ଗରମ କରିସାରିଲେ ଛାଡ଼ି ଦେସି, ତାପରେ ଆମେ ଆମର ସେ ଆଣ୍ଟିବାୟୋଟିକ ଆମର ଟେଟ୍ରାସାଇକ୍ଲିନ ସବୁ ମିଲ୍ସି, ଏସବୁଟାକେ ଆମକୁ ଦେବାର ପଡ଼ସି ମଝି ମଝି ଥି। ଛୋଟ ଥିଲା ବେଲେ ସେମାନଙ୍କେ ବେଶୀ ଉଷୁମ ଦରକାର, ଏଥିଲାଗି ଆମେ ଲାଇଟ୍ଟା ଜଲାଉଛୁ, 15 ହେଲା ସେଇଟା ଆମେ ଜଲେଇକରି ସେମାନେ ଉଷୁମ କରୁଛୁ,
1: ଥଣ୍ଡା
0: ହଁ ବାକି ସମୟରେ ଦରକାର ନାହିଁ ଏତିକି।

0: ବୋଲେ ଏଠି ବି ଅଧିକା କିଛି
1: କିଛି ଖର୍ଚ୍ଚ ନାହିଁ,
0: ଖର୍ଚ୍ଚ ନାଇଁ ନ ବୋଲେ ଭାଇ ଆପଣ ଆସିଲେ ଆର ନିଜର ଚାଷବାସ ବିଷୟରେ ତଥା ଆପଣଙ୍କର ଯେନ୍ କୁକୁଡ଼ା ପାଲିଛନ୍ ତାର ବିଷୟରେ କହିଲେ, ତ ଏସବୁ କଥା ଆସିକରି କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର।
1: ଧନ୍ୟବାଦ ଆଉ ଜୁହାର।
2: ଶଶିକା
0: ହଏ ଦାଦା,
2: ଦେଖ ଇ ଯେନ୍ କୁନ୍ଦ୍ରିଟା
0: ହଏ
2: ବା କୁନ୍ଦୁରୁ ଯେନ୍ଟାକେ କହୁଛୁ, ସେଟାକେ ଆମର ଅନେକ ଭାଇ ବହିନ ମାନେ ଆଜିକାଲି ବ୍ୟବସାୟିକ ଭିତରେ କରଲେନ, ଆରୁ ଇଟା କାଣା ହଉଛେ ଥରେ ଲଗେଇ ଦେଇଛନ୍ ବେଲେ କମ୍ ସେ କମ୍ ତ 6-7 ମାସ ଲାଗି ଚିନ୍ତା କରବାର ଲାଗି ନେଇ ପଡ଼ବାର।
0: ଆଘ କିନି ଦାଦା ଇ କୁନ୍ଦୁରୁ କେ ଅନେକ ଲୋକ କହୁଥିଲେ ଯେ ଇ ଫଳଟା ଖାଇଲେ ନିର୍ବୁଦ୍ଧିଆ ହେଇଯିବ ବୋଲିକରି, ହେଲେ ଇହାଦେ ଡାକ୍ତର ଆଜ୍ଞା ମାନେ କାଣା କହୁଛନ୍ କୁହ ତ, ଇ କୁନ୍ଦୁରୁଟା ଇ ଯେନ୍ ଆମର ସୁଗର ଅଛେ ବ୍ଲଡ ପ୍ରେସର ଅଛେ ଇ ରୋଗର ଲାଗି ବହୁତ ଭଲ ବୋଲି କରି, ହେଲେ ସେମାନେ ଏହା ଦେଖା ଖାଇ ବସିଲେ ନ ଆର ଇତା ରେଟ ବି କେତେ କେତେ ହଉଛି,
2: 40 ଟଙ୍କାରୁ ତ କମ୍ ନେଇ ପାଇବ ବୋଲେ ନିହାତି ଭାବରେ ଆମର ଭାଇ ବହିନ ମାନକେ ଇଟା ବି ଭାବବାର ଅଛେ କି ବାରିରେ ଜାଗା ଅଛେ ବୋଇଲେ ଯେତେ ହେଇପାରୁଛନ୍, ଯୁଡେ ହେଲେ ଯୁଡେ, ନେହେଲେ ଆଉ 3-4 ଯଦି କରିପାରୁଛନ୍ ବୋଲେ ସେଟା ବି କରିକିରି ରଖିଥିବେ ବୋଲେ କାଣା ହେଲା ସେ ମନ୍ଦାରୁ ହିଁ ନିହାତି ଆମର ଖର୍ଚ୍ଚା ବର୍ଚ୍ଚା ବାହାରିଯିବା,
0: ବିଲକୁଲ ବାହାରିବା ଦାଦା। ତ ଏସବୁ କଥା ତ ହେଲା, ହେଲେ ଦେଖ ଆମର ଇ ସୂଚନା ମାନଙ୍କର ବିଲ୍ ବି ଆସି ପହଞ୍ଚିଲା ନ ବୋଲେ, ଯେଉଁ ପହିଲା ଆମର ବଜାର ହାଟର ଦରଦାମର ସୂଚନାଟା ଦେଇଦେଉ।
2: ହଇଗା ହଇ ଦେଇଦେଉ
0: ବୋଇଲେ, ରାଉରକେଲାର ଆଖର ପାଖର ବଜାର ହାଟ ମାନକେ କିଲୋ ପିଛା ଆଲୁ 20 ଟଙ୍କା, ପିଆଜ 20-25 ଟଙ୍କା, ଅଦା 100-120 ଟଙ୍କା, ଲେସୁନ 160 ଟଙ୍କା, ବିଲାତି 40-50 ଟଙ୍କା, ବାଇଗନ 30-40 ଟଙ୍କା, ଭେଣ୍ଡି 20 ଟଙ୍କା, ବରବଟି 20-25 ଟଙ୍କା, ପଟଲ 40-50 ଟଙ୍କା, କରଲା 40 ଟଙ୍କା, ମାଖନ 25-30 ଟଙ୍କା, କଞ୍ଚା କଦେଲ 40-50 ଟଙ୍କା, ଗାଜର 40-50 ଟଙ୍କା, ବିଟ 40-50 ଟଙ୍କା, ସିମଲା ମିର୍ଚା 60 ଟଙ୍କା, ଲାଉ ଗୁଟାକେ 15-20 ଟଙ୍କା, ପପିତା 20-25 ଟଙ୍କା, କୁନ୍ଦୁରୁ 40 ଟଙ୍କା, ବନ୍ଧାକୋବି 25-30 ଟଙ୍କା, ଫୁଲକୋବି 40 ଟଙ୍କା, କାଖେର 25-30 ଟଙ୍କା, ସାରୁ 50 ଟଙ୍କା, ଆର କଞ୍ଚା ମିର୍ଚା 80 ଟଙ୍କା। ଦାଦା
2: ହଇଗା
0: ଇ ବଜାର ହାଟର ଦରଦାମର ସୂଚନା ତ ଦେଲାଙ୍ଗା ବୋଇଲେ, ଯେଉଁ ପାନପାଗର ଯୋଗପାଗର ସୂଚନା ବି ଦେଇଦଉ।
2: ହଇଗା ହଇ ଦେଇଦଉ
0: ବୋଇଲେ, ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇ ତରଫନୁ ଯେନ୍ ସୂଚନା ମିଳିଛେ ସେତାର ହିସାବେ ଆଇବା 24 ଘଣ୍ଟା ଭିତରେ ଜିଲ୍ଲାର ପାଗ ସଫା ରହିପାରେ, ହେଲେ ବି କେନ୍ କେନ୍ ଠାନେ ମେଘୁଆ ପାଗ ସାଙ୍ଗେ 8 ମିଲିମିଟର ଯାକର ବର୍ଷା ହେଇପାରେ, ଆର ଇ ଭିତରେ ପବନର ବେଗଟା ଘଣ୍ଟା ପ୍ରତି 10 କିଲୋମିଟର ହିସାବେ ବୁହିପାରେ। ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା 35 ଡିଗ୍ରୀ ସେଲସିୟସ ଆର ସବୁଠାନୁ କମ୍ 26 ଡିଗ୍ରୀ ସେଲସିୟସ ରହିପାରେ, ସେନ୍ତା ଆଦ୍ରତାଟା ସବୁଠାନୁ ଏତକା 53% ଆର ସବୁଠାନୁ କମ୍ 17% ରହିବା ବୋଲି ଅନୁମାନ କରାଯାଉଛି। ଦାଦା
2: ହଇଗା ଶଶୀ,
0: ସୂଚନା ମାନେ ଦଉ ଦଉ ଦେଖ ନ ଗା, ଇ ଆମର ବେଲ ଆଡ଼କେ ନିଘା ନେଇନ ଆରୁ ସମିଆ ଯେ ହେଇଗଲା ନ।
2: ତ ଯେତେବେଳେ ସମିଆଟା ହେଇଯାଇଛେ ଆମର ଚାଷୀ ଭାଇ ବହିନ ମାନକେ ଅନୁରୋଧ କି ସେମାନକେ ଆମର ଆଜିର କାର୍ଯ୍ୟକ୍ରମଟା କେନ୍ତା ଲାଗ୍ଲା ଆରୁ କାଣା ସବୁ କଥା ମାନକେ ଶୁଣବାର ଲାଗି ଚାହେଁସନ୍, ନିଜେ ବି କେନ୍ତା କାଏଁ ଚାଷବାସ ମାନକେ କରୁଛନ୍, ସବୁ କଥା ମାନକେ ଲେଖିକରି ଆମକେ ଚିଠି ପଠାଲେ ଆମେ ଫେର ଜାଣିପାରମା, ଆରୁ ମୋବାଇଲ ନମ୍ବର ଦେଇଥିବେ ବୋଇଲେ ସେମାନେ ଆମର କାର୍ଯ୍ୟକ୍ରମ ସାମିଲ କରିପାରମା ବୋଇଲେ ଆମର ପାଖେ ଚିଠି ଲେଖବାର ଲାଗି ଠିକ ନା ହଉଛେ।
0: କିଷାନବାଣୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ
2: ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 769042।
0: ଆର ଚାଷୀ ଭାଇ ବହିନ ମାନେ ଆମର ଏଇ କିଷାନବାଣୀ କାର୍ଯ୍ୟକ୍ରମ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ପ୍ରସାରଣ କରାଯାଏସି
2: ବୋଇଲେ, ଆଜିର ଲାଗି ଆପଣମାନଙ୍କର ଶଶୀ ବହେନ ଆର ମଙ୍ଗଲୁ ଭାଇକେ ବିଦାୟ ଦଉନ୍, ଜୁହାର।

ଶ୍ରୋତାବନ୍ଧୁ, କିଷାନବାଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା, ଟ୍ୟୁନ୍ କରିଛନ୍ତି 102.6 FM। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। 7008 8 2 4 8 7 5 8।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ସୁରଜ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି।

ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ରାତି 10ଟାରେ ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଆପଣମାନେ ଶୁଣିପାରିବେ ରାତି 11ଟା ପର୍ଯ୍ୟନ୍ତ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା ପହଚାନ କଥାଚିତ୍ରର ଏହି ଗୀତଟିକୁ, କଣ୍ଠଦାନ କରିଛନ୍ତି ମୁକେଶ।

ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍, ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ରାତି 10ଟାରେ ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଆପଣମାନେ ଶୁଣିପାରିବେ ରାତି 11ଟା ଯାଏ। ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣିବା ଅମର ପ୍ରେମ କଥାଚିତ୍ରର ଏହି ଗୀତଟିକୁ। କଣ୍ଠଦାନ କରିଛନ୍ତି କିଶୋର କୁମାର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ, ଆଜି ରାତି 10ଟାରେ ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଆପଣମାନେ ଶୁଣିପାରିବେ ରାତି 11ଟା ପର୍ଯ୍ୟନ୍ତ। ବର୍ତ୍ତମାନ ଶୁଣିବା ଏଇ ମନ ଛୁଆଁ ସୁରିଲା ଗୀତଟି ତାଜମହଲ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି।

ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍, ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାବନ୍ଧୁମାନଙ୍କୁ କହିରଖୁଛୁ, ଆଜି ରାତି 10ଟାରେ ଆପଣମାନେ ଟେଲିଫୋନ୍ ମାଧ୍ୟମରେ ଅନୁରୋଧ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା ଶୁଣିପାରିବେ ରାତି 11ଟା ପର୍ଯ୍ୟନ୍ତ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଉ ଏକ ମନଛୁଆଁ ଗୀତ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଖାନଦାନ କଥାଚିତ୍ରରୁ।

0: ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା। ସମୟ ରାତି 8:45 ହେବାକୁ ଯାଉଛି। ଶୁଣିବା ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं प्रियंका अरोड़ा।

0: ଅଛନ୍ତି?
1: ଆମେ ସମସ୍ତେ ଭଲ ଅଛୁ,
0: ଧନ୍ୟବାଦ ନାନୀ।
1: କଣ କରନ୍ତି
0: ନାନୀ? ମୁଁ ତ ହୋଟେଲ ଦେଇଛି ନାନୀ, ସିଙ୍ଗଡ଼ା, ବିରି, ବରା, ଆଳୁଚପ, ପୁରୀ, ଇଡ଼ଲି, ମାଲପୁଆ, ଜିଲେପି କରୁଛି ନାନୀ, ଲବଙ୍ଗ ଲତା, ଗଜା, ବାଲ୍ସି କରୁଛି ନାନୀ।
1: କେତେ ବର୍ଷ ହେଲାଣି ଆପଣ ଦୋକାନ ଦେଇଛନ୍ତି?
0: ହେଲା ନା ନାନୀ, ଆମର ପୁରା 30-35 ବର୍ଷ ହେଇଗଲା ନାନୀ।
1: ଆଉ ଭଲ ଇନକମ ହଉଛି?
0: ହଁ ହଉଛି ନାନୀ।
1: କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
0: ମେନେ କାହା ଫୁଲ ସେ ହସ ତୋ ଖିଲ ଖିଲାତି ହସ ଦିଏ, ଏ ଗାନା ଶୁଣେ ଦେବେ ନାନୀ।
1: କାହାକୁ ଡେଡିକେଟ କରିବେ?
0: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, ଶ୍ୟାମା ସାଗର ସାହୁ, ସୀମାଞ୍ଚଳ ସବତ, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ଆଉ ସୁବଲ କୁମାର ସାହୁ।
1: ଆପଣ ଆମକୁ ଫୋନ କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣି ଦଉଛୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ ରାଉରକେଲା, ନମସ୍କାର, ଆପଣଙ୍କ ନାଁ କୁହନ୍ତୁ।
1: ଲକ୍ଷ୍ମୀନାରାୟଣ ବାବା ସେଣ୍ଡର ସୁବର୍ଣ୍ଣପୁର।
0: ଆପଣ କେମିତି ଅଛନ୍ତି?
1: ବହୁତ ଭଲ ଅଛି ଆଜ୍ଞା।
0: ଆପଣ କ'ଣ କାମ କରନ୍ତି?
1: ମୁଁ ଚାଷବାସ କରୁ ଆଜ୍ଞା।
0: ଆଉ କ'ଣ ସବୁ ଲଗେଇଛନ୍ତି?
1: ବର୍ତ୍ତମାନ ତ କିଛି ନାହିଁ, ସରିଲାଣି।
0: ଆଚ୍ଛା, ପରିବା ଚାଷ କରନ୍ତିନି?
1: ହଁ, ଶୀତ ଦିନ ହୁଏ।
0: ଆଚ୍ଛା, ତ ଆପଣ ବର୍ଷା ପାଣି ଉପରେ ଯାହା ନିର୍ଭର କରିଥାନ୍ତି। ଆଚ୍ଛା, ତ କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ। କାହାକୁ ଡେଡିକେଟ୍ କରିବେ?
1: ବିକ୍ରମ ସାହୁ, ସେବାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ଶାନ୍ତନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ସ୍ୱର୍ଣ୍ଣ ପ୍ରଭାକର, ଯଶବନ୍ତ ପାଇ, ନରେନ୍ଦ୍ର କୁମାର ସାହୁ, ବିଶ୍ୱକର୍ମା, ହରେଶ ପରୁଆ, ପଞ୍ଚାନନ ପଞ୍ଚବିହା, ରୂପେନ୍ଦ୍ର ସୁନା, ସୁଭାଷ ସାହୁ, ଚୈତନ୍ୟ ପଟେଲ, କରମସ୍ଥାନି ସାହୁ, ଦ୍ୱିତୀୟ ଚନ୍ଦ୍ର ସେଠ, ସୁଖଦେବ ସାହୁ, ତିରମକ ଭାଇ।
0: ଆପଣଙ୍କୁ ଫୋନ୍ କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣେଇ ଦେଉଛୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ ମ୍ୟାମ୍,
0: ନମସ୍କାର। ଆପଣଙ୍କ ନାଁ କୁହନ୍ତୁ।
1: ନମସ୍କାର ମ୍ୟାମ୍, ଆପଣଙ୍କ ଭଏସ୍ ବହୁତ ଭଲ ଲାଗୁଛି ମୋ ଭଳିଆ। ମ୍ୟାମ୍ ମ୍ୟାମ୍, ରଜ କେମିତି ଗଲା?
0: ରଜ ବହୁତ ବଢ଼ିଆ ଗଲା। ତ ଆପଣମାନେ କେମିତି ସେଲିବ୍ରେଟ୍ କଲେ ରଜ?
1: ମ୍ୟାମ୍ ମୁଁ ବହୁତ ସେଲିବ୍ରେଟ୍ ଭଲ କଲି। ବସୁମତୀ ସ୍ନାନ ଦିନ ମୁଁ ଆମ ଗାଁ ଯାଇଥିଲି ଆଣ୍ଡ ଆମ ସାଙ୍ଗମାନେ ସବୁ ଆସିଥିଲେ। ଦୋଳି ସବୁ ରଜ ପାନ, ଦୋଳି, ଆଲତା, ମେହେନ୍ଦି, ଚାରିହଳ ଡ୍ରେସ୍, ତାପରେ ଆମର ବଡ଼ ପର୍ବ ରଜ ଆମେ ସବୁ ସେଲିବ୍ରେଟ୍ କରୁଛୁ, ଆଗକୁ ବି କରିବୁ। ଆଣ୍ଡ ସମସ୍ତଙ୍କୁ ଆମେ ବତେଇବୁ ରଜର ମାନେ କ'ଣ, କାହିଁକି ଆମର ଆଧୁନିକ ଯୁଗରେ ଟିକେ କମି କମି ଗଲାଣି ପର୍ବ ଗୁଡିକା। ତ ଆମେ ପରମ୍ପରା ପରମ୍ପରା ସଂସ୍କାର ସଂସ୍କୃତିକୁ ନେଇକି ଆମେ ଆଗକୁ ବଢ଼ିବା, ତାକି ଆମେ ଅନ୍ୟମାନଙ୍କୁ ଭୁଲିବାକୁ ଦେବାନି। ଆମର ଓଡ଼ିଶାରେ ଆମ 12 ମାସରେ 13 ପର୍ବ, ରାଇଟ୍ ମ୍ୟାମ୍?
0: ଠିକ କଥା କହିଲେ। କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
1: ଦେରେ ହିଁ ଦୁଆଏ ମେରି ଏ ବେହେନା ତେରି, ଯଦି ଡେଡିକେଟ୍ କରିବେ ତାହେଲେ ମୋ ଭାଇମାନଙ୍କୁ ଡେଡିକେଟ୍ କରିଦେବେ।
0: ଆପଣ ଆମକୁ ଫୋନ୍ କଲେ ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣି ଦଉଛୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ ରାଉରକେଲା,
1: ଆଜ୍ଞା ନମସ୍କାର,
0: ନମସ୍କାର। ଆପଣଙ୍କ ନାଁ କୁହନ୍ତୁ।
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା,
0: ବରଗଡ଼ ଆଡ଼େ ପାଗ କେମିତି ଅଛି?
1: ବରଗଡ଼ରେ ଏବେ କାଲି ରାତିରେ ଟିକେ ଝଡ଼ ବର୍ଷା ଟିକେ ହେଲା ଆଜ୍ଞା, ପବନ ପବନ ମାରିଲା। ଆମର ଆମର ଗାଁରେ ବୋଲୁନ୍ ତ ପାଖେ ପାଖେ ସବୁଆଡ଼େ ବର୍ଷା ନାହିଁ, କିଛି କିଛି ଜାଗାରେ ଆମର ଗଛ ଡାଲ ବାନ୍ଧି ଭାଙ୍ଗି ଭୁଆଁ ଗଲା ଆଜ୍ଞା କାଲି।
0: ତାହେଲେ ଜୋରସୋର ବର୍ଷା ହେଇଛି?
1: ହଁ ଆଜ୍ଞା, କାଲି ହେଇଛି, ଆର ଆଗରୁ ଟିକେ ଏତେ ନାହିଁ ଆମର ଆଜ୍ଞା, ଏ ବର୍ଷ ଟିକେ ବର୍ଷା କମ୍ ଅଛି।
0: ଆଚ୍ଛା, ତ ଆପଣ କ'ଣ କରନ୍ତି?
1: ଚାଷ କାମ କରୁଛୁ ଆଜ୍ଞା।
0: କ'ଣ ସବୁ ଲଗେଇଛନ୍ତି ନା ଲଗେଇବାକୁ ଯାଉଛନ୍ତି?
1: ଏବେ ତ କିଛି ନାଇଁ ଲଗେଇ ଆଜ୍ଞା, ଧାନ ଚାଷ କର୍ମା, ଆମର ଖରିଫ ଋତୁ ଲାଗି ଏଟା ପ୍ରସ୍ତୁତି ଚାଲିଛେ।
0: ଆଚ୍ଛା, ତ ଆପଣ କେବଳ ଧାନ ଚାଷ ହିଁ କରନ୍ତି?
1: ହଁ ଧାନ ଚାଷ କରୁଛୁ ଆଜ୍ଞା, ପନିପରିବା ଟିକେ କମ୍ କରୁଛୁ, ନିଜର ଖାଇବାର ଲାଗି କରୁଛୁ।
0: ଆଚ୍ଛା, ତ ଜଳସେଚନର ସୁବିଧା ଅଛି?
1: ଜଳସେଚନ ନାଇଁ ନ ଆଜ୍ଞା, ଏଠି
0: ଆପଣ ଯାହା ବର୍ଷା ପାଣି ଉପରେ ନିର୍ଭର କରନ୍ତି?
1: ହଁ ବର୍ଷା ପାଣି ଉପରେ ଆଜ୍ଞା।
0: ଆଚ୍ଛା, କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
1: ଜାନକି କସମର କୁମାର ସାନ ରାବୁଡ ଲଗେଇଛନ୍, ବର୍ଷାତ ହୋ ରହି ହେ ବର୍ଷାତ ହୋ ନିଜି।
0: ସେଟା କାହାକୁ ଡେଡିକେଟ୍ କରିବେ?
1: ଶ୍ରୋତା ମାନେ ହଜନ ହରେଶ କୁମାର ବରୁଆ, ଯଶନ୍ତ ପାଇକ, କରମଥାନୀ ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତିକରଣ ଭୋଇ, ରାଧାକାନ୍ତ ଭୋଇ, ଦୀକ୍ଷା ଗୋପାଳ, ପୂର୍ଣ୍ଣ ପ୍ରଭାକର, ଜୟଗୋପାଳ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଲିଙ୍ଗରାଜ ମିହିର, ସତ୍ୟମୟ ମିହିର, ରବୀନ୍ଦ୍ରନାଥ ମିହିର, ମୁରଲୀ ମିହିର, ସେବାରାମ ମିହିର, ଦେବରାଜ ମିହିର, ଗୋବିନ୍ଦ ମିହିର, ଦେବଗୋବିନ୍ଦ ମିଶ୍ର, ଆଉ ଜ୍ୟୋତି ରାଉରକେଲା ଶୁଣିଛନ୍ ଆଜ୍ଞା, ସବୁ ଶ୍ରୋତାଙ୍କୁ ଗୀତଟା ଡେଡିକେଟ୍ କରୁଛି।
0: ଆପଣ ଆମକୁ ଫୋନ୍ କଲେ ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣି ଦେଉଛୁ ଆପଣଙ୍କର।

0: ହ୍ୟାଲୋ ରାଉରକେଲା, ନମସ୍କାର, ଆପଣଙ୍କ ନାଁ କୁହନ୍ତୁ।
1: ମ୍ୟାଡ଼ାମ ମୁଁ ଗୋଲପ ବିହାରୀ ପ୍ରଧାନ କହୁଥିଲି, ବରଗଡ଼ରୁ କହୁଥିଲି।
0: କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡ଼ାମ।
0: ଆପଣ କ'ଣ କରନ୍ତି?
1: ମୁଁ ପ୍ରାଇଭେଟ କମ୍ପାନୀରେ ଜବ୍ କରେ।
0: କେତେ ବର୍ଷ ହେଲାଣି କାମ କରୁଛନ୍ତି?
1: ହେଇଗଲାଣି 20 ବର୍ଷ ହେଇଗଲାଣି।
0: କ'ଣ କାମ କରୁଛନ୍ତି?
1: ଏକାଉଣ୍ଟାଣ୍ଟ ଅଛି।
0: ଆଚ୍ଛା, କେମିତି ଲାଗୁଛି କାମ?
1: ଠିକ୍ ଅଛି, ଆଉ କ'ଣ 20 ବର୍ଷ ହେଇଗଲାଣି ମାନେ ଆଉ କ'ଣ।
0: ଆପଣ ସାଟିସ୍ଫାଏ ଅଛନ୍ତି?
1: ହଁ।
0: ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
1: ଆମର ଇଏ ଛୁଆମାନେ ଅଛନ୍ତି, ବାପା ମା, ଭାଇ, ପୁତ୍ରମାନେ ଅଛନ୍ତି, ଝିଆରୀମାନେ ଅଛନ୍ତି।
0: ଆମ ରେଡିଓ କାର୍ଯ୍ୟକ୍ରମ ସବୁ କେମିତି ଶୁଣୁଛନ୍ତି?
1: ବେଳେବେଳେ ରେଡିଓରେ, ବେଳେବେଳେ ଆପ୍ରେ।
0: ଆଚ୍ଛା, କ୍ଲିୟର ଶୁଣାଯାଉଛି?
1: ହଁ, ରାତିରେ ଅଛି କ୍ଲିୟର, ଦିନ ବେଳେ ତ ମୋତେ।
0: ଆଚ୍ଛା, ତ କୁହନ୍ତୁ ଆଜି ଆପଣଙ୍କ ପସନ୍ଦର ଗୀତ।
1: ସୌଦାଗର ତେରା ମେରା ସାଥ ରେ, ଲତା ମଙ୍ଗେସ୍କର।
0: କାହାକୁ ଡେଡିକେଟ୍ କରିବେ?
1: ସମସ୍ତଙ୍କୁ, ଯେତିକି ଆକାଶବାଣୀ ରାଉରକେଲା ଶୁଣୁଛନ୍ତି ସମସ୍ତଙ୍କୁ।
0: ଠିକ୍ ଅଛି, ଆପଣ ଆମକୁ ଫୋନ୍ କଲେ ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣେଇ ଦେଉଛୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ ରାଉରକେଲା,
1: ହ୍ୟାଲୋ ରାଉରକେଲା,
0: ଆପଣଙ୍କ ନାଁ କୁହନ୍ତୁ।
1: ଦୁନଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିରିମିଳା ବ୍ଲକ, ଝାରସୁଗୁଡ଼ା ଜିଲ୍ଲା।
0: ଆଚ୍ଛା, ତ ଆପଣ କ'ଣ
1: ଆମେ ପୂଜା ପାଠ କରୁ ମ୍ୟାଡ଼ାମ।
0: ତା ଛଡ଼ା ଆଉ କିଛି କରୁଥିବେ?
1: ପୂଜା ପାଠ, ତାପରେ ଆମେ ଏମିତି ମାନେ ଆଉ ଅନ୍ୟ କିଛି ନାହିଁ। ପୂଜା ପାଠ ଅଛି, ଦୋକାନ ଅଛି, ଦୋକାନ ଦେଖା ଦେଖି କରୁଛୁ, ଆଉ ଅନ୍ୟ କିଛି ଚିନ୍ତା ନାହିଁ ନ। ଆମର ପୂଜା ପାଠ ଯେବେ ଯେମିତି କିଏ ଯଜମାନ ଲୋକ ପୂଜା ପୂଜି ଡାକିଲେ ପୂଜା କରୁ, କି କାହା ଯଦି ଜାତକ ଦେଖା ବାହାରୁଛି ବୋଲେ ଆସିଲେ ଜାତକ ଦେଖା ଦେଖି କରୁ।
0: ଆଚ୍ଛା, ତ କେତେ ବର୍ଷ ହେଲାଣି ଏଇ କାମ କରୁଛନ୍ତି?
1: ଆମର ଏଟା ପୂର୍ବ ପୂର୍ବରୁ ଚାଲିଛି, ଏଟା ମୋର ବାପା କରୁଛନ୍ତି। ଏବେ ଆମେ ମୁଁ ରାଇସ୍ ମିଲ୍ରେ କାମ କରୁଥିଲି ମ୍ୟାଡ଼ାମ, ଏବେ 2023ରୁ ଏଇ ଲାଇନ୍ରେ ମୁଁ ପୁଣି ଯୋଡ଼ି ହେଇଛି।
0: ଆଚ୍ଛା, ତ ରେଡ଼ିଓ ପ୍ରୋଗ୍ରାମ ଶୁଣନ୍ତି?
1: ହଁ ଶୁଣୁଛୁ।
0: ଆଉ କୋଉ ପ୍ରୋଗ୍ରାମ ଆପଣଙ୍କୁ ବହୁତ ଭଲ ଲାଗୁଛି?
1: ଆପଣଙ୍କର ଏଇ ସକାଳୁ ଯୋଉ ପ୍ରୋଗ୍ରାମ ଦଉଛି ଏଇଟା ଟିକେ ବେଶୀ ଭଲ ଲାଗୁଛି, ଆଉ ବାକି ତ ସବୁ ଆପଣ ସେ ଜୀବିତ ଭାରତ ଭରିଛନ୍ତି। ଆଉ
0: ଆଉ କୁହନ୍ତୁ, ଆଜି ଆପଣଙ୍କର ପସନ୍ଦର ଗୀତ
1: ହମ୍ ସବ ଉସ୍ତାଦ ହେଁ
0: କାହାକୁ ଡେଡିକେଟ୍ କରିବେ?
1: ଡେଡିକେଟ୍ କରିବା ସୁବଲ ସାହୁ ପହଣ୍ଡି ବିଜେପୁର, କରମସାନୀ ସାହୁ ବିଜେପୁର, ରବୀନ୍ଦ୍ରନାଥ ଏଇଟା ଆମର ରାଧାକାନ୍ତ ଭୋଇ ବିଜେପୁର, ତାପରେ ସ୍ୱର୍ଣ୍ଣପ୍ରଭା କର।

0: ହ୍ୟାଲୋ ରାଉରକେଲା,
1: ବାପା ନମସ୍କାର।
0: ନମସ୍କାର। ଆପଣଙ୍କ ନାଁ କୁହନ୍ତୁ।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ଆପଣଙ୍କ ଘର ଆଡ଼େ ପାଗ କେମିତି ଅଛି?
1: ପାଗ ତ ବର୍ତ୍ତମାନ ଜୋର ଗରମ ହେଉଛି ଟିକେ ଅଲଗା, ତଥାପି ଟିକେ ଆଜି ଟିକେ ମେଘୁଆ କରୁଛି।
0: ଆପଣଙ୍କର ବିଜନେସ୍ କେମିତି ଚାଲୁଛି?
1: ଆଇସ୍କ୍ରିମ ତ ମୋର ଭଲ ଚାଲିଥିଲା, ଏ ରଜରେ ସିଜନ୍ ଟାଇମଟା ଭଲ ଚାଲିଥିଲା, ବେପାର ଭଲ ହେଉଥିଲା।
0: ଆଚ୍ଛା, ତ ଭଲ ଇନକମ୍ କରିଛନ୍ତି।
1: ଆଜ୍ଞା,
0: ଆଉ ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି?
1: ଘରେ ଅଛନ୍ତି ମୋର ପୁଅ, ଦୁଇଟା ପୁଅ ଘରେ ମିଳୁଛି, ସେ ବାହାରେ ରହୁଛନ୍ତି ଜମ୍ମୁ କାଶ୍ମୀରରେ।
0: ଆଚ୍ଛା, ତ କୁହନ୍ତୁ ଆଜି ଆପଣଙ୍କର ପସନ୍ଦର ଗୀତ।
1: ଫିଲ୍ମ ହେଲା ରାମପୁରଙ୍କ ଲକ୍ଷ୍ମଣ ଗୀତ ହେଲା ଗୁମ ହେ କିସି କେ ପ୍ୟାର ମେ ଦିଲ ସୁଭର ସାମ ପର ତୁମେ ଲେଖି ନେହି ପାଓ ମୁସ୍କା ନାମ ଆଏ ରାମ ଆଏ ରାମ।
0: ଆପଣ ଆମକୁ ଫୋନ୍ କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ଶୁଣେଇ ଦେଉଛୁ ଆପଣଙ୍କର ପସନ୍ଦର ଗୀତ।
2: କ୍ୟା କହା?

ଶେଷ ହେଲା ହେଲୋ ରାଉରକେଲା କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କର ଫୋନ୍ କଲ୍କୁ ରେକର୍ଡିଂ କରାଯାଏ ପ୍ରତ୍ୟେକ ଗୁରୁବାର ସକାଳ 10:30 ରୁ 11:30 ପର୍ଯ୍ୟନ୍ତ। ଆମର ଟେଲିଫୋନ୍ ନମ୍ବର ହେଲା 2470154, ରାଉରକେଲାର STD କୋଡ଼ 0661। ଏହି ନମ୍ବରରେ ଫୋନ୍ କରନ୍ତୁ ଏବଂ କୁହନ୍ତୁ ହେଲୋ ରାଉରକେଲା। ବର୍ତ୍ତମାନ ରେଡ଼ିଓ ସାଥୀ ମିରିକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧୁ, ଶେଷ ହେଲା ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ। ପ୍ରଯୋଜନାରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ମେରି ନୁର କୋଲୁ। ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ ରାତି 11:00 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।